ଆକାଶବାଣୀ ବାରିପଦା। ଆଜି ଶୁକ୍ରବାର 1948 ଶତାବ୍ଦୀର ଶ୍ରାବଣ 16 ଦିନ, ତଦନୁଯାୟୀ 2026 ମସିହା ଅଗଷ୍ଟ ମାସର 7 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57 ମିନିଟ୍।

ବାହାର ପବିତ୍ରତା ଅପେକ୍ଷା ହୃଦୟର ପବିତ୍ରତା ମନୁଷ୍ୟ ଚରିତ୍ରକୁ ଉଜ୍ଜଳ କରିବାରେ ଅଧିକ ସହାୟକ ହୁଏ। କାମ, କ୍ରୋଧ, ଲୋଭ, ମୋହ ଆଦି ଦୁର୍ଗନ୍ଧମୟ ଗୁଣକୁ ବାହାରକୁ ଫିଙ୍ଗିଦେଇ ହୃଦୟକୁ ସର୍ବଦା ନିର୍ମଳ ରଖିବା ଉଚିତ।

ଆକାଶବାଣୀ ବାରିପଦା ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥି ସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ତୃପ୍ତି ଦାସ, ମହାପାତ୍ର ମିନତୀ ଭଞ୍ଜ, ଦୀନବନ୍ଧୁ ମଲ୍ଲିକ, ଗାୟତ୍ରୀ ବୋଷ, ଭିକାରୀ ବଳ ଏବଂ ଅଞ୍ଜଳି ମିଶ୍ର। ଗୀତଗୁଡ଼ିକ ଥିଲା ନିମାଇ ବାନାର୍ଜୀ, ନିରଞ୍ଜନ ରାଉତ, ବିନୋଦିନୀ ଦେବୀ, ସୁକାମିନୀ ନନ୍ଦ, ଧ୍ରୁବଚରଣ ସାହୁ ଏବଂ ପୁରାତନ ରଚନାରୁ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଟିକେ ପରେ।

0: ଆକାଶବାଣୀ କଟକ। ଶୁଣନ୍ତୁ ଅନୁଚିନ୍ତା, ଉପସ୍ଥାପନା କରିଛନ୍ତି ଅଖଣ୍ଡାନନ୍ଦ ସ୍ୱାମୀ।
1: ସୁପ୍ରଭାତମ। ମହାପୁରୁଷମାନେ କହିଛନ୍ତି, କାମନାର ବିନାଶ ନହେଲେ ଦୁଃଖର ବିନାଶ ହୁଏ ନାହିଁ। କିନ୍ତୁ କାମନାର ବିନାଶ ହେବ କିପରି? ବୈଦିକ ମନ୍ତ୍ରରେ ମୁନିଋଷିମାନେ ସମସ୍ତଙ୍କର ସୁଖ, ନିରୋଗ, ଶୁଭଦୃଷ୍ଟି ଆଦି କାମନା କରିଥାନ୍ତି। ତେବେ ଏପରି କାମନା କ'ଣ ଦୁଃଖ କିମ୍ବା ବନ୍ଧନ ସୃଷ୍ଟି କରିପାରେ? ସନ୍ଥ ଭୀମଭୋଇ କୁହନ୍ତି, ହେ ଭଗବାନ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଜଗତ ଉଦ୍ଧାର ହେଲେ ସନ୍ଥ କାହିଁକି ନର୍କକୁ ଯିବେ? ସେ କ'ଣ ଜଗତ ଭିତରେ ନାହାନ୍ତି? ମହାପୁରୁଷମାନେ ନିଜ ପାଇଁ କିଛି ଯାଚକ୍ୟ କରନ୍ତି ନାହିଁ, ଯାହାକି ଦୁଃଖର କାରଣ ହୋଇଥାଏ। ସେଥିପାଇଁ ଏ ପ୍ରକାର କହିଥାନ୍ତି, ବସୁଧୈବ କୁଟୁମ୍ବକମ୍ ନ୍ୟାୟରେ ମୋ ଗାଁର ଉନ୍ନତି ହେଉ, ମୋ ଦେଶର ମଙ୍ଗଳ ହେଉ, ବିଶ୍ୱର କଲ୍ୟାଣ ହେଉ ଇତ୍ୟାଦି ଭାବନା କରୁଥିବା ବ୍ୟକ୍ତି ବ୍ୟଷ୍ଟିଗତ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ୱରେ ରହି ସମଷ୍ଟିଗତ ଚେତନା ଜନିତ ଦିବ୍ୟ ଆନନ୍ଦ ଉପଲବ୍ଧି କରୁଥାନ୍ତି। ପିଲାମାନଙ୍କର ପାଠପଢ଼ାର ପରୀକ୍ଷା ସମୟ ଆସିଲେ ମାଆଟିଏ ଦେବମନ୍ଦିରକୁ ଯାଇ ନିଜ ପିଲାର ଭଲ ଫଳାଫଳ କାମନା କରି ପୂଜାର୍ଚ୍ଚନା କରିଥାଏ। ଏହା ଭଲ କଥା, ହେଲେ ଅନ୍ୟ ପିଲାମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିଥାଏ କି? ମା ଶାରଦା ଦେବୀଙ୍କ ପରି ଯଦି କହିପାରେ, ମୁଁ ମା, ସବୁବେଳେ ମା, ଆଉ ସମସ୍ତଙ୍କର ମା, ତେବେ ସେପରି ବ୍ୟକ୍ତି ସମସ୍ତଙ୍କର ସଫଳ ପାଇଁ କାମନା କରିବ ହିଁ କରିବ। ବିଶ୍ୱାତ୍ମ ଚେତନା ଆସିଲେ ବିଶ୍ୱ ସ୍ରଷ୍ଟା, ବିଶ୍ୱ ନିୟନ୍ତା ପରମେଶ୍ୱରଙ୍କ ନିକଟରେ ବିଶ୍ୱ କଲ୍ୟାଣ ନିମିତ୍ତ କାମନା ଆସିଥାଏ। ଅନ୍ୟମାନଙ୍କର ଉନ୍ନତିରେ ନିଜର ଉନ୍ନତି ଅନୁଭବ ହୁଏ। ଯେପରି ବିଶ୍ୱକର୍ମାଙ୍କ ଦ୍ୱାରା ପାଇଥିବା ଭଗବାନଙ୍କର କୃପା ପ୍ରସାଦକୁ ମା ସୁମତୀ ସର୍ବପ୍ରଥମେ ଗ୍ରାମବାସୀଙ୍କୁ ଅଧିକାର ଦେଇଥିବା ଅନନ୍ୟ ଉଦାହରଣ ଅଛି। ଏଥିପାଇଁ ଗୋଟିଏ କିମ୍ବଦନ୍ତୀ ଶୁଣିବା ଯୋଗ୍ୟ ନିଶ୍ଚିତ। ଗୋଟିଏ ରାଜ୍ୟର ରାଜା ଭିକ୍ଷୁକମାନଙ୍କୁ ଯଥେଚ୍ଛ ଦାନ କରି ନିଜ ରାଜ୍ୟକୁ ଭିକାରୀ ଶୂନ୍ୟ କରିବାକୁ ଘୋଷଣା କଲେ। ଘୋଷଣା ଶୁଣି ଜଣେ ଭିକ୍ଷୁକ କୃଷି କରିବା ଇଚ୍ଛାରେ ପ୍ରଚୁର ଜମି ଯାଚଜ୍ଞା କଲେ। ଅନ୍ୟ ଜଣେ ଭିକାରୀ ଅନେକ ଅର୍ଥରାଶି ଯାଚଜ୍ଞା କଲେ। ଯାଚଜ୍ଞା ଅନୁସାରେ ରାଜାଙ୍କଠାରୁ ଆସାଦିତ ଧନ ପ୍ରାପ୍ତ ହେଲେ ମଧ୍ୟ। ହେଲେ ତୃତୀୟ ଭିକାରୀ ରାଜାଙ୍କୁ ଶପଥ କରାଇ ଯାଚଜ୍ଞା କଲେ ଥରେ ମାତ୍ର ତାଙ୍କ କୁଟୀରରେ ଅତିଥି ହେବାକୁ।

0: ରାଜା ଆଶ୍ଚର୍ଯ୍ୟ ହେଲେ। ଧନ କିଛି ମାଗି ନେବାକୁ ପରାମର୍ଶ ଦେଲେ, କାରଣ ରାଜା ଚାହୁଁଛନ୍ତି ମୋ ରାଜ୍ୟରେ କେହି ଭିକାରୀ ନ ରୁହନ୍ତୁ। ହେଲେ ଧନୀ ହେବାର ଏଇଟା କେଉଁ ତରିକା? ତୃତୀୟ ଭିକାରୀ ଶୁଣିବାକୁ ନାରାଜ, ଗୋଟିଏ ଜିଦି, ରାଜା ମୋ ଘରେ ପାଦ ଦେଇ ଆସିବେ। ରାଜା ସତ୍ୟ ସଂକଳ୍ପବଦ୍ଧ, ତେଣୁ ସ୍ୱୀକୃତି ଦେଲେ। ଏଣେ ଭିକାରୀର ପତ୍ନୀ ରାଗରେ ତମତମ ହୋଇ କହିଲେ, ରାଜା ଯାଚି କରି ଦେଉଥିଲେ, କିଛି ବି ଆଣିଲେନି, ଛୁଆ ଭୋକ ଉପାସରେ ଆଉଟୁ ପାଉଟୁ, ୟାଙ୍କର ଖାଲି ରାଜାଙ୍କର ପାଦ ଚିନ୍ତା। ଭିକାରୀ କହିଲା, ଧୈର୍ଯ୍ୟ ଧର, ଭଗବାନ ମଧ୍ୟ ସର୍ବଦା ଏହି କଥା କହି ଆଶୀର୍ବାଦ କରିଥାନ୍ତି। କେତେଦିନ ପରେ ରାଜା ମନେ ପକାଇ ମନ୍ତ୍ରୀ ମହୋଦୟଙ୍କୁ ଆଦେଶ କଲେ, ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉ ମନ୍ତ୍ରୀବର, ଏବେ ଭିକାରୀ ଘର ବୁଲି ଆସିବା। ମନ୍ତ୍ରୀ କହିଲେ, ଏହା ଅସମ୍ଭବ ମହାରାଜ, କାରଣ ତା ଘର ଅନେକ ଦୂରରେ, କେତେ ନଦୀ ନାଳ ଜଙ୍ଗଲ ପାହାଡ଼ ଦେଇ ଯିବାକୁ ହେବ। ମଣିମା ତ ଏକା ଯିବେନି, ସାଥିରେ ହାତୀ ଘୋଡ଼ା ସୈନିକ ଏମାନେ କେମିତି ଯିବେ? ତା ଛଡ଼ା ସେ ଗାଁକୁ ଗଲେ ମଣିମା କ'ଣ ଶାନ୍ତିରେ ବିଶ୍ରାମ କରିପାରିବେ? କିଏ କହିବ ଗାଁରେ ପୋଖରୀ ନାହିଁ, ବିଦ୍ୟାଳୟ ନାହିଁ, ସ୍ୱାସ୍ଥ୍ୟ ନାହିଁ, ଘର ନାହିଁ, କିଏ କହିବ ବିଜୁଳି ନାହିଁ, ଇତ୍ୟାଦି ଇତ୍ୟାଦି। ରାଜା କହିଲେ, ମୁଁ ତା ଘରକୁ ଯିବା ପାଇଁ ସତ୍ୟ ସଂକଳ୍ପ କରିଛି, ତେଣୁ ରାଜ୍ୟର ସଡ଼କ ଯୋଜନା ବିଧିରେ ତା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପୋଲ ଆଦି କରାଯାଉ। ମୁଁ ଯେଉଁ ଗ୍ରାମକୁ ଯିବି ସେହି ଗ୍ରାମରେ ଯେପରି କୌଣସି ଅଭାବ ଅସୁବିଧା ଜନିତ ଅଭିଯୋଗ ନ ହେବ ସେପରି ସୁବ୍ୟବସ୍ଥା କରାଯାଉ। ଆଉ ମୁଁ ଯାହା ଗୃହରେ ଦୁଇ ଦିନ ଆତିଥ୍ୟ ନେବି ସେଠାରେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଉ। ମହାରାଜାଙ୍କର ଆଦେଶ ମୁତାବକ ସବୁକିଛି ବ୍ୟବସ୍ଥା ସୁସମ୍ପନ୍ନ ହୋଇଗଲା, ଅର୍ଥାତ୍ ସମସ୍ତଙ୍କର ବ୍ୟକ୍ତିଗତ ଆବାସ ବ୍ୟବସ୍ଥା ହେବା ସହିତ ସାମୂହିକ ଆବଶ୍ୟକତାର ବ୍ୟବସ୍ଥା ମଧ୍ୟ ହୋଇଗଲା, ତଥା ଭିକାରୀଟିର ଗୃହ ରାଜଉବାସ ପରି ହୋଇଗଲା। ସୁଧୀଜନ ନିଶ୍ଚୟ ବୁଝିପାରିଥିବେ ରାଜାଙ୍କ ନିକଟରେ ତୃତୀୟ ଭିକାରୀଟିର ଯାଚଜ୍ଞ କରିବା ରହସ୍ୟ। ଜମି ତଥା ଟଙ୍କା ନେଇଥିବା ଯାଚକମାନେ ତାର ଉପଯୋଗ କରି ନ ଜାଣିବାରୁ ଦିନ କେଇଟାରେ ଯଥାପୂର୍ବମ ତଥାପରମ ଅବସ୍ଥା ହୋଇଗଲା। କିନ୍ତୁ ତୃତୀୟ ଭିକାରୀର ଯାଚଜ୍ଞ ଦ୍ୱାରା ଗ୍ରାମର ତଥା ଅଞ୍ଚଳର ସମସ୍ତ ପ୍ରକାର ମଙ୍ଗଳ ହେବା ସହିତ ନିଜର ଅଶେଷ କଲ୍ୟାଣ ହୋଇପାରିଲା। ସମଷ୍ଟିଗତ ମହତ କାମନା ଦ୍ୱାରା ବ୍ୟଷ୍ଟିଗତ ସମସ୍ତ ଦୁଃଖର ବିନାଶ ହୋଇଥାଏ। ଯେପରି ପାଣିକୁ ଗ୍ଲାସରେ ରଖିଲେ ଅଧିକ ଗଭୀର ଥାଏ, କିନ୍ତୁ ଥାଳିରେ ରଖିଦେଲେ ପତଳା ହୋଇଯାଏ। ଏହି ବିଶ୍ୱ ଯାହାର ମୁଁ ତାହାର, ଏପରି ଦିବ୍ୟ ଚିନ୍ତନରେ ଥିବା ବ୍ୟକ୍ତି ବିଶ୍ୱ କଲ୍ୟାଣ ନିମିତ୍ତ କୌଣସି ସମୟରେ ନିଜକୁ ସମର୍ପଣ କରିଥାଏ। ଏଥିପାଇଁ ଭାଗବତ କୁହନ୍ତି, ଧନ୍ୟ ସେ ପ୍ରାଣୀ ଏ ଜଗତେ ଯେ ପ୍ରାଣ ଧରେ ପରହିତେ। ପାଦରେ କଣ୍ଟା ପଶିଥିଲେ ଯେପରି ଅନ୍ୟ ଏକ କଣ୍ଟା ସାହାଯ୍ୟରେ ବାହାର କରାଯାଏ, ଠିକ୍ ସେହିପରି ବିଶିଷ୍ଟ କାମନା ଦ୍ୱାରା ସଂକୀର୍ଣ୍ଣ ସ୍ୱାର୍ଥ କାମନାକୁ ନଷ୍ଟ କରାଯାଇପାରେ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 119ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ପୁରଞ୍ଜନ ନାରୀବଶ ହୋଇ ନାନାଦି ଅପକର୍ମ କଲେ। ଏକଦା ଅନଙ୍ଗ ପୀଡ଼ା ହେତୁ ସେ ତାଙ୍କର ପତ୍ନୀକୁ ଖୋଜନ୍ତେ, ଦେଖିଲେ ଯେ ପତ୍ନୀ ଭୂମି ଶଯ୍ୟାରେ ଶୋଇଛନ୍ତି। ନାନା ପ୍ରକାର ଚାଟୁ ଉକ୍ତିରେ ସେ ପତ୍ନୀକୁ ଭୁଲାଇବାକୁ ଲାଗିଲେ। ଅଜ୍ଞାନ ମାର୍ଗରେ ଥାଇ ବହୁ ବର୍ଷ ପର୍ଯ୍ୟନ୍ତ କାମଭୋଗରେ ଦିନ ବିତାଇଲେ। ତାଙ୍କର ଦୁଇଟି କନ୍ୟା ଜାତ ହେଲେ। ଏହି ସମୟରେ ଗନ୍ଧର୍ବ ରାଜା ତାଙ୍କ ରାଜପୁର ଆକ୍ରମଣ କଲେ। ଏକଥା ନାରଦ ପ୍ରାଚୀନ ବରେହୀଙ୍କୁ କହିଲେ। କାଳର କନ୍ୟା ଦୁର୍ଭାଗ୍ୟ ନାରଦଙ୍କୁ ରତିଭିକ୍ଷା କରିବାରୁ ନାରଦ ତାକୁ ଅଭିଶାପ ଦିଅନ୍ତେ, ସେ ମଧ୍ୟ ନାରଦଙ୍କୁ ଗୋଟିଏ ସ୍ଥାନରେ ସ୍ଥିର ନ ରହିବାକୁ ଅଭିଶାପ ଦେଲା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 119ତମ ଭାଗ। କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଶରତ ନାୟକ, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦା ରାଉତରାୟ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବର୍ତ୍ତମାନ ପାଇଁ ସିଞ୍ଚନ କାର୍ଯ୍ୟ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ବର୍ଷା ସମୟରେ ସାର ଓ କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ। ଧାନ ନର୍ସରୀ, ନଳିତା କ୍ଷେତରୁ ଓ ପନିପରିବା ବଗିଚାରୁ ଅତିରିକ୍ତ ଜଳ ନିଷ୍କାସନ କରିବାର ବ୍ୟବସ୍ଥା କରନ୍ତୁ। ବିହନ, ସାର ଓ କୃଷି ରସାୟନକୁ ଶୁଖିଲା ଏବଂ ଉଚ୍ଚ ସ୍ଥାନରେ ସଂରକ୍ଷଣ କରନ୍ତୁ। ବର୍ଷା ଯୋଗୁଁ ଜମିରେ ଅଧିକ ପାଣି ରହିଥିଲେ କିଛି ସମୟ ପାଇଁ ରୋପଣ, ବିହନ ବୁଣା ଓ ସାର ପ୍ରୟୋଗ କରନ୍ତୁ ନାହିଁ। ବର୍ଷା ପାଇଁ ପାଣି ଜମି ରହିବା ଯୋଗୁଁ ଫସଲ ନଷ୍ଟ ହେବାର ସମ୍ଭାବନା ଅଛି ଏବଂ ତଳିଆ ଜମିରେ ଜଳମଗ୍ନ ପରିସ୍ଥିତି ହୋଇପାରେ। ନାଳ ସଫା କରି ଅତିରିକ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଲଗାତାର ବର୍ଷା ପରେ କବକଜନିତ ରୋଗ ନିୟମିତ ନିରୀକ୍ଷଣ କରନ୍ତୁ। ଜମିର ହିଡ଼କୁ ମଜବୁତ କରନ୍ତୁ ଏବଂ ଭାଙ୍ଗିଯାଇଥିବା ସ୍ଥାନ ମରାମତି କରନ୍ତୁ। କ୍ଷତିଗ୍ରସ୍ତ ଜମିକୁ ବର୍ଷା କମିଯିବା ପରେ 2-3 ଦିନ ପରେ ପୁନଃ ରୋପଣ କରନ୍ତୁ। ଧାନ ତଳିର ଉପଲବ୍ଧତା ସୁନିଶ୍ଚିତ କରନ୍ତୁ। ସାମୂହିକ ନର୍ସରୀ ପ୍ରତିଷ୍ଠା କରନ୍ତୁ। କପା ଚାଷରେ କୁଡ଼ା ଖସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଯାଇଥିଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ସ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର ପ୍ରତି 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସ୍ପ୍ରେ କରନ୍ତୁ। ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥୋଏଟ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପିଡ୍ କିମ୍ବା 1 ଗ୍ରାମ ଥାୟୋମେଥୋକ୍ସାମ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରିପାରିବେ। ଉଚ୍ଚା ନିଗିଡ଼ା ଜମିରେ ସରଳ କିସମ କୋବି ଲଗାନ୍ତୁ। ଲଙ୍କାମାରିଚ ଓ ବାଇଗଣ ଫସଲରୁ ଘାସ ବାଛି ହୁଡ଼ା ଦିଅନ୍ତୁ। ଜହ୍ନି, କଖାରୁ, କଲରା, ଛଚିନ୍ଦ୍ରା, କାକୁଡ଼ି, ଭେଣ୍ଡି, ବରଗୁଡ଼ି ଇତ୍ୟାଦି ଫସଲକୁ କୋଡ଼ାଖୋସା କରି ସାର ଦିଅନ୍ତୁ। ପୋକ ଦମନ ପାଇଁ ଜୈବ କୀଟନାଶକ ଏବଂ ନିମ୍ବ ଜାତୀୟ କୀଟନାଶକ ଅନୁମୋଦନ ହାରରେ ପ୍ରୟୋଗ କରନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କଜେବ 3 ଗ୍ରାମ 1 ଲିଟର ପାଣିରେ ଓ କାର୍ବେଣ୍ଡାଜିମ 1 ଗ୍ରାମ 1 ଲିଟର ପାଣିରେ ମିଶାଇ ଅଦଳ ବଦଳ କରି 2-3 ଥର ସିଞ୍ଚନ କରନ୍ତୁ। ଝାଉଁଳା ରୋଗ ଲାଗିଲେ ପ୍ଲାଣ୍ଟୋମାଇସିନ 1 ମିଲିଲିଟରକୁ 1 ଲିଟର ପାଣି ସହ କିମ୍ବା କପର ଅକ୍ସିକ୍ଲୋରାଇଡ୍ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ମୂଳ ମାଟିକୁ ଭିଜାଇ ଦିଅନ୍ତୁ। ଚିନାବାଦାମରେ ଟିକା ରୋଗ ପାଇଁ ମାଙ୍କଜେବ 3 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ କିମ୍ବା କ୍ଲୋରା ତ୍ରାଣେଲିପ୍ରୋଲ 2 ଗ୍ରାମ ପ୍ରତି 1 ଲିଟର ପାଣି

0: ମିଶାଇ ସିଞ୍ଚନ କରନ୍ତୁ। ମୂଳ ଶ୍ରଢା ରୋଗ ଲାଗିଲେ ମେଟାଲାକ୍ସିଲ ସହ ମାଙ୍କଜେବ୍ 2 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ ଚିନାବାଦାମ ଫସଲରେ ସିଞ୍ଚନ କରନ୍ତୁ। ବର୍ଷା କମ୍ ଥିବା ଅଞ୍ଚଳରେ ଉଇ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ 5 ମିଲିଲିଟର ହିସାବରେ କ୍ଲୋରୋପାଇରିଫସ୍ 20 EC ମିଶାଇ ଗଛ ମୂଳରେ ସିଞ୍ଚନ କରନ୍ତୁ, ଯେପରିକି ମାଟି ଭଲ ଭାବରେ ଭିଜିପାରିବ। ବର୍ତ୍ତମାନ ବର୍ଷା ଦିନ, ତେଣୁ ଚିନାବାଦାମ ଚାଷ କରିଥିବା ଜମିରୁ ପାଣି କାଟି ଦିଅନ୍ତୁ। ଏଠାରେ ପାଣି ଜମି ରହିଲେ ଚେର ଯବକ୍ଷାରଜାନ ପାଏ ନାହିଁ, ଚେରର ଭାତୁଡ଼ିଗୁଡ଼ିକ ନଷ୍ଟ ହୋଇଯାଏ, ଭଲ ବାଦାମ ଧରେ ନାହିଁ, ତେଣୁ ଜମିରୁ ଜଳ ନିଷ୍କାସନ ନିତ୍ୟାନ୍ତ ଆବଶ୍ୟକ ଅଟେ। ଅମୃତଭଣ୍ଡା, ପିଜୁଳି, ପଣସ, ଆମ୍ବ, ନଡ଼ିଆ, ସପେଟା, ଲିଚୁ, କାଜୁ ଇତ୍ୟାଦି ଲାଗିଥିବା ଗଛର ଯତ୍ନ ନିଅନ୍ତୁ। ଗଛ ମୂଳରେ ପାଣି ଜମିବାକୁ ଦିଅନ୍ତୁ ନାହିଁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସତର୍କ ସୂଚନାରୁ ଜଣାଯାଏ ଯେ ମୟୂରଭଞ୍ଜ ଜିଲ୍ଲାର 1-2 ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହି ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର 1-2 ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହିତ ଘଣ୍ଟାକୁ 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ରାତି 7:30 ପ୍ରଚାର କରିବୁ ବନାନୀ। ଏଥିରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଜନସାଧାରଣଙ୍କ ଦାୟିତ୍ୱ ସମ୍ପର୍କରେ ଶୁଣିବେ ସମ୍ୟକ ସାମନ୍ତରାୟଙ୍କ ସହ ଆଲୋଚନା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ତିନବାରଟେ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ରହିଛି ଚାଙ୍ଗୁ ଗୀତ। ପରିବେଷଣ କରିବେ ଶିଳ୍ପୀ ପ୍ରତାପ ଚନ୍ଦ୍ର ବିଶ୍ୱାଳ ଏବଂ ସାଥୀ କଳାକାର। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ସନ୍ଧ୍ୟା 6:00 ଭକ୍ତି ଗୀତ ସୁଗମ ସଙ୍ଗୀତ ସନ୍ଧ୍ୟା 6:15। ସୂଚନା ସମ୍ବାଦ ସନ୍ଧ୍ୟା 6:30। ରାତି 7:00 ଆଦିବାସୀ ସଙ୍ଗୀତ କ୍ରମରେ ମୁଣ୍ଡାରୀ ଗୀତ। ପରିବେଷଣ କରିବେ ଶିଳ୍ପୀ ହାଡ଼ିରାମ ସିଂ ଏବଂ ସାଥୀ କଳାକାର। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରିବୁ ଆକାଶବାଣୀ କଟକରୁ ଆଜି ରାତି 7:30। ଓଡ଼ିଆ କଥାଚିତ୍ରର ଗୀତ ରାତି 8:00। ସୁଗମ ସଙ୍ଗୀତ ରାତି 8:30। ଗୀତ ଅତୀତ ରାତି 8:40। ରାତି 10:00 ରହିଛି ପାଲା। ପରିବେଷଣ କରିବେ ଶିଳ୍ପୀ ଜଗନ୍ନାଥ ବେହେରା ଏବଂ ସାଥୀ କଳାକାର। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି। ଏହି ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2025 ବର୍ଷ ପାଇଁ 22 ଜଣ ବୁଣାକାରଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାଗରିକଙ୍କୁ ଉତ୍ସାହର ସହିତ ଏହି ଦିବସ ପାଳନ ଲାଗି ଆହ୍ୱାନ ଦେଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, 1905 ଆଜିର ଦିନରେ ଭାରତର ସ୍ୱାଧୀନତା ସଂଗ୍ରାମରେ ସ୍ୱଦେଶୀ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ହସ୍ତତନ୍ତ ସାମଗ୍ରୀର ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି।
1: आइए हम स्वयं हैंडलूम से कुछ न कुछ खरीदें, उसका एक वीडियो बनाएं और देश और दुनिया में उस वीडियो को प्रचारित करें ताकि हमारे बुनकर भाई बहनों के सामर्थ्य का परिचय दुनिया को भी हो।
0: ଆଜି ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଯୋଗଦେବେ। ଭାରତ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଚାଲିଥିବା ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗଦେବେ। ବୈଠକରେ ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନ, ଯୋଗ୍ୟତା ଓ ଶିକ୍ଷାଗତ ନେତୃତ୍ୱର ଆପୋଷ ମାନ୍ୟତା ସମେତ ପ୍ରମୁଖ ପ୍ରାଥମିକତା ଉପରେ ବିଚାର ବିମର୍ଶ କରାଯିବ। ଗତକାଲି ଅନୁଷ୍ଠିତ ତୃତୀୟ ବୈଠକରେ ସଦସ୍ୟ ଦେଶର ପ୍ରତିନିଧି ଏବଂ ଶିକ୍ଷା ଅଧିକାରୀମାନେ ବ୍ରିକ୍ସ ଏଜୁକେସନ୍ ଟ୍ରାକ୍ ଅଧୀନରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂଆଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ ସମ୍ମିଳନୀ ତଥା ରୋଡ୍ ଶୋରେ ଯୋଗଦେବେ। ଏହା ମାଧ୍ୟମରେ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କିତ ନିବେଶ ଉପରେ ଗୁରୁତ୍ୱ ଦିଆଯିବ। ଏହାସହ ଇସ୍କାତ, କେମିକାଲ, ବୟନ, ପେଟ୍ରୋକେମିକାଲ ଆଦି କ୍ଷେତ୍ର ସହ ଜଡ଼ିତ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଆସନ୍ତାକାଲି ଗ୍ରେଟର ନୋଏଡାଠାରେ ମଧ୍ୟ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ମିଳନୀର ଆୟୋଜନ କରାଯିବ। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ଭିଭିଭୂମି ସୁଦୃଢ଼ କରିବା ଦିଗରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗତକାଲି ଭୁବନେଶ୍ୱର ଲୋକସେବା ଭବନରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତି ପରିଚାଳନା ସମ୍ପର୍କିତ ବୈଠକରେ ବନ୍ୟାଜନିତ କ୍ଷୟକ୍ଷତି ଆକଳନ ଜାରି ରହିଥିବା ମନ୍ତ୍ରୀ ଶ୍ରୀ

ପୂଜାରୀ କହିଛନ୍ତି। ଇତିମଧ୍ୟରେ ବିଭିନ୍ନ ଜିଲ୍ଲାକୁ ସହାୟତା ଅର୍ଥ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ କରାଯିବା ଲାଗି 573 କିଲୋମିଟର ଉପକୂଳ ଅଞ୍ଚଳରେ ଥିବା 122 ଟାୱାରରେ 360 ଡିଗ୍ରୀ କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଖୁବ୍ ଶୀଘ୍ର ବାଲେଶ୍ୱର ଓ ଭୁବନେଶ୍ୱରରେ ଡଫ୍ଲର ରାଡାର କାର୍ଯ୍ୟକ୍ଷମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ଏକୀକୃତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି 4ର ସଫଳ ପରୀକ୍ଷଣ ହୋଇଛି। ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡର ତତ୍ତ୍ୱାବଧାନରେ ହୋଇଥିବା ଏହି ପରୀକ୍ଷଣରେ କ୍ଷେପଣାସ୍ତ୍ରର ସମସ୍ତ ପ୍ରଯୁକ୍ତି ବିଦ୍ୟାଗତ ମାନଦଣ୍ଡର ସମୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ର 17 ଟନ୍ ଓଜନ ହୋଇଥିବା ବେଳେ ଏହା 1000 କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରି 5000 କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

0: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଏକୀକୃତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି 4ର ସଫଳ ପରୀକ୍ଷଣ ହୋଇଛି। ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡର ତତ୍ତ୍ୱାବଧାନରେ ହୋଇଥିବା ଏହି ପରୀକ୍ଷଣରେ କ୍ଷେପଣାସ୍ତ୍ରର ସମସ୍ତ ପ୍ରଯୁକ୍ତି ବିଦ୍ୟାଗତ ମାନଦଣ୍ଡର ସମୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ର 17 ଟନ୍ ଓଜନ ହୋଇଥିବା ବେଳେ ଏହା 1000 କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରି 5000 କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 58,36,430 ଜଣ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଛି। ସୂଚନା ଅନୁଯାୟୀ 30,11,857 ଜଣଙ୍କ ଶୁଣାଣି ଶେଷ ହୋଇଥିବା ବେଳେ 12,572 ଜଣ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକାରୁ ବାଦ୍ ଦିଆଯାଇଛି। ନିର୍ବାଚନ ପର୍ଯ୍ୟବେକ୍ଷକ ବି ପରମେଶ୍ୱରନ୍ କନ୍ଧମାଳ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ପରମେଶ୍ୱରନ୍ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକରେ ଭୋଟରମାନଙ୍କ ଦାବି ଓ ଆପତ୍ତିର ବିଚାର ଏବଂ ତଥ୍ୟଗତ ସଠିକତା ଉପରେ ଆଲୋଚନା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଯୌତୁକ ନିଷେଧ ଆଇନର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ମୋ ଯୁବ ଭାରତ ନିଶାମୁକ୍ତ ଯୁବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି କଟକ ଜିଲ୍ଲା ରଘୁନାଥଜୀଉ ଡିଗ୍ରୀ କଲେଜରେ ନିଶାମୁକ୍ତ ଯୁବ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷାରେ ସଫଳତା ସମୀକ୍ଷା କରାଯିବା ସହ ସମ୍ଭାବନା 2027 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ମନ୍ଦିରର ବିକାଶ ନେଇ ବିଧାନସଭାର କାଗଜପତ୍ର କମିଟି ପକ୍ଷରୁ ସ୍ଥିତି ସମୀକ୍ଷା କରାଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କମିଟିର ସଦସ୍ୟମାନେ ନୀଳମାଧବ ଧାମ ପରିଦର୍ଶନ କରି ମନ୍ଦିରର ବିକାଶ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଖିରେ କ୍ଷତର ଯତ୍ନ ଆଲୋଚନା କରିଛନ୍ତି ଡକ୍ଟର ଅନୁରାଗ ମିଶ୍ର।
2: ଚକ୍ଷୁ ଶରୀରର ଏକ ସୁକୁମାର ଅଙ୍ଗ, ହାଡ଼ର ଖୋଳ ମଧ୍ୟରେ ସୁରକ୍ଷିତ ଥାଇ ଚକ୍ଷୁ 2 ଆଖିପତା ଦ୍ୱାରା ଘୋଡ଼ାଇ ହୋଇ ରହିଥାଏ। ସାଧାରଣ ଭାବରେ ଯଦି ଆଖିଡୋଳାରେ କୌଣସି ଦୂଷିତ ପଦାର୍ଥ ତାହା ଯେତେ କ୍ଷୁଦ୍ର ହେଉନା କାହିଁକି ଆସି ପଡ଼େ, ତେବେ ଲୋତକ ଗ୍ରନ୍ଥିରୁ ଲୁହ ଝରି ତାହାକୁ ଅନାୟାସରେ ଧୋଇଦିଏ। କିନ୍ତୁ ଯେତେବେଳେ ଏହି ବାହ୍ୟ ପଦାର୍ଥଟି ଚକ୍ଷୁଡୋଳାରେ ଆଘାତ ଦିଏ, ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହୁଏ। ଆଘାତ ଲାଗିଲେ ଆଖିରେ ଥିବା ସ୍ୱଚ୍ଛ ପଟଳ ଅସ୍ୱଚ୍ଛ ହୋଇଯାଇପାରେ, ଯାହାଫଳରେ ରେଟିନା ଉପରେ ବସ୍ତୁର ପରିଷ୍କାର ଛବି ପଡ଼ିପାରେ ନାହିଁ, କିମ୍ବା ଦୃଷ୍ଟି ସ୍ନାୟୁ ଓ ଦୃଷ୍ଟିପଟଳର କୌଣସି କ୍ଷତି ହେଲେ ମସ୍ତିଷ୍କରେ ବସ୍ତୁ ଦର୍ଶନର ସମ୍ବାଦ ପହଞ୍ଚିପାରେ ନାହିଁ, ଫଳରେ ଦେଖିବା ଅସମ୍ଭବ ହୋଇପଡ଼େ। ଆଖିଡୋଳାରେ ବିଭିନ୍ନ କାରଣରୁ ଆଘାତ ଲାଗିଥାଏ। ଆଖିଡୋଳାରେ ମାଡ଼ ବାଜିବା ଦ୍ୱାରା ଆଘାତ ଲାଗିପାରେ, ଏହାଦ୍ୱାରା ଆଖିଡୋଳାରେ ଛିଦ୍ର ମଧ୍ୟ ହୋଇଯାଇପାରେ, ଆଖି ଭିତରେ ବାହ୍ୟ ବସ୍ତୁ ପ୍ରବେଶ କରି ରହିଯାଇପାରେ, କିମ୍ବା କୌଣସି ବିସ୍ଫୋରଣ ଘଟିଲେ ମଧ୍ୟ ଆଖିରେ ଆଘାତ ଲାଗିପାରେ। ଏହାଛଡ଼ା ରାସାୟନିକ ପଦାର୍ଥ ପଡ଼ିବା ଦ୍ୱାରା, ତାପ ଦ୍ୱାରା ବା ବିକିରଣ ଦ୍ୱାରା ମଧ୍ୟ ଆଖିରେ ଆଘାତ ଲାଗିପାରେ। ଯଦି ସାଧାରଣ ଭାବେ ଆଖିରେ ଆଘାତ ଲାଗେ, ଏହାଦ୍ୱାରା ଆଖି ନାଲି ପଡ଼ିପାରେ, ଆଖିରେ ଯନ୍ତ୍ରଣା ହୋଇପାରେ ବା ଆଖି ପୁଅ ବଡ଼ ହୋଇଯାଇପାରେ। ଆଘାତ ଯଦି ଜୋରରେ ଲାଗେ, ଆଖିପତା ଫୁଲିଯାଇ କଳା ବା ନୀଳ ଦେଖାଯାଇପାରେ, ଶ୍ୱେତ ଝିଲ୍ଲି ତଳେ ରକ୍ତ ଜମାଟ ବାନ୍ଧିଯାଇପାରେ ବା ଆଖିଡୋଳାର ସମ୍ମୁଖ କୋଠରୀରେ ରକ୍ତ ଜମାଟ ବାନ୍ଧିପାରେ। ଆଖିର ଜବକାଚ ସ୍ଥାନଚ୍ୟୁତ ହୋଇଯାଇପାରେ, ଆଖିଡୋଳାର ପଶ୍ଚାତ ଭାଗରେ ରକ୍ତସ୍ରାବ ହୋଇପାରେ ଏବଂ ଦୃଷ୍ଟିପଟଳ ଡୋଳାରୁ ଛାଡ଼ିଯାଇପାରେ। ଆଘାତ ଯଦି ଅତି ଜୋରରେ ଲାଗେ, ଆଖିଡୋଳା ଫାଟିଯାଇ ଡୋଳା ଭିତରେ ଥିବା ପଦାର୍ଥ ବାହାରକୁ ବାହାରି ଆସିପାରେ। ଏହି ଆଘାତ କେମିତି ଲାଗେ? ମୁଷ୍ଟିଯୁଦ୍ଧ ଦ୍ୱାରା, ଟେକା ବା ପଥର ବାଜିବା ଦ୍ୱାରା, ବିଭିନ୍ନ ଖେଳରେ ବଲ୍ ବାଜିବା ଦ୍ୱାରା, ଗୁଚିତାଣ୍ଡୁ ଦ୍ୱାରା, କିମ୍ବା ରାସ୍ତାରେ କିଛି ଦୁର୍ଘଟଣା ଘଟିବା ଦ୍ୱାରା ଏହିଭଳି ଆଘାତ ଆଖିରେ ଲାଗିଥାଏ। ସବୁଠାରୁ ବଡ଼ କଥା ହେଲା, ଏହିସବୁ ଆଘାତ ଦ୍ୱାରା ବାହାରୁ ଆଖିର କିଛି କ୍ଷତି ହୋଇନଥିବା ଭଳି ଜଣାଯାଏ, ମାତ୍ର ଆଖି ଡୋଳା ଭିତରେ ଅନେକ କ୍ଷତି ହୋଇଯାଇଥାଏ। ତେଣୁ ଡୋଳାରେ କିଛି ବି ଆଘାତ ଲାଗିଲେ ସଙ୍ଗେ ସଙ୍ଗେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ପିଲାମାନେ ବେଳେବେଳେ ଧାରୁଆ ଜିନିଷ ଧରି ଖେଳିଥାନ୍ତି, ଯେମିତି କମ୍ପାସ, କଇଁଚି କିମ୍ବା ଧନୁସର। ଖେଳୁ ଖେଳୁ ଅନ୍ୟମନସ୍କ ହେଲେ ସେହି ଧାରୁଆ ଜିନିଷ ଆଖିରେ ବାଜିଯାଏ ଓ ଆଖି ଡୋଳାରେ କଣା କରିଦେଇପାରେ। ଏହି କଣା ଛୋଟ ହୋଇପାରେ କିମ୍ବା ଆଖିଡୋଳା ଫାଟିବା ପର୍ଯ୍ୟନ୍ତ ମଧ୍ୟ ଘଟିପାରେ। ସାଙ୍ଗେ ସାଙ୍ଗେ ଚିକିତ୍ସା କଲେ ହୁଏତ ଦୃଷ୍ଟିଶକ୍ତି ରକ୍ଷା କରାଯାଇପାରେ, ମାତ୍ର ଆଘାତ ପରେ ପରେ ଯଦି ଜୀବାଣୁଜନିତ ଘା ହୋଇଯାଏ, ତାହେଲେ ଅସ୍ତ୍ରୋପଚାର ମଧ୍ୟ ବିଫଳ ହୁଏ ଏବଂ ହୁଏତ ଦୃଷ୍ଟିଶକ୍ତି ହରାଇବାକୁ ପଡ଼ିପାରେ। ଅତ୍ୟଧିକ ଉତ୍ତାପରେ

0: ଆଖି ପୋଡ଼ିଯାଇପାରେ। ହଠାତ୍ ଅଗ୍ନିକାଣ୍ଡ, ବିଜୁଳି ସ୍ପାର୍କ ବା ବାଣ ବିସ୍ଫୋରଣ ସ୍ଥାନରେ ଯଦି ଜଣେ ଉପସ୍ଥିତ ଥାଏ ତେବେ ଏହି ଉତ୍ତାପ ଦ୍ୱାରା ଆଖିର ପତା ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥାଏ। ବେଳେବେଳେ ଆଖି ଡୋଳା ମଧ୍ୟ ଆଘାତ ପାଇପାରେ। ଏହାକୁ ପ୍ରାଥମିକ ଚିକିତ୍ସା ବା ଆବଶ୍ୟକ ସ୍ଥଳେ ଅସ୍ତ୍ର ଚିକିତ୍ସା ଦ୍ୱାରା ଠିକ୍ କରାଯାଇପାରେ। ଅତି ଉଜ୍ଜଳ ଆଲୋକ ଦ୍ୱାରା ଦୃଷ୍ଟିଶକ୍ତି ହ୍ରାସ ପାଇବାର ସମ୍ଭାବନା ଥାଏ। ଅଲ୍ଟ୍ରାଭାୟୋଲେଟ୍ ରଶ୍ମି ବା ଇନ୍ଫ୍ରାରେଡ୍ ରଶ୍ମିର ବିକିରଣ ଦ୍ୱାରା ଏହା ଘଟେ। ଉଦାହରଣ ସ୍ୱରୂପ ସୂର୍ଯ୍ୟପରାଗ ଓ ଲେଜର ବିମ୍ ଦ୍ୱାରା ଦୃଷ୍ଟିପଟଳ ପୋଡ଼ିଯାଇପାରେ। କଳକାରଖାନାରେ କାମ କରୁଥିବା ପିଲା, ଝଳେଇ କାମରେ ସାହାଯ୍ୟ କରୁଥିବା ପିଲା ବିକିରଣ ଦ୍ୱାରା ଆଖିରେ ଆଘାତ ପାଆନ୍ତି। ଏହାଦ୍ୱାରା ଆଖି ଲାଲ ପଡ଼େ ଓ ଛୋଟ ଛୋଟ ଦାଗ ହୋଇଯାଏ କଳା ଡଳାରେ। ହୋଲି ସମୟରେ ପାଣିପୂର୍ଣ୍ଣ ବେଲୁନ୍ ଦ୍ୱାରା ଖେଳିବା ପିଲାମାନଙ୍କର ଏକ ସୌକ। ବେଲୁନ୍ ଫାଟି ରଙ୍ଗଭରା ପାଣି ଆଖିରେ ପଶିଲେ ଆଖି ଡୋଳା ଆଘାତପ୍ରାପ୍ତ ହୋଇପାରେ, କାରଣ ଏ ରଙ୍ଗରେ ଅତି ମାରାତ୍ମକ ରାସାୟନିକ ପଦାର୍ଥମାନ ମିଶିଥାଏ। ତା ଛଡ଼ା ଏସିଡ୍ ଓ ଆଲକାଲି ବା କ୍ଷାର ଚୂନ ପାଣି ଉଭୟ ଆଖି ପାଇଁ କ୍ଷତିକାରକ। ମାତ୍ର ଆଲକାଲି ବା କ୍ଷାର ଚୂନ ପାଣି ବେଶୀ କ୍ଷତିକାରକ। ଯଦି ଦୁର୍ଭାଗ୍ୟବଶତଃ ଏଭଳି କେବେ ଘଟେ, ସଙ୍ଗେ ସଙ୍ଗେ ଆଖିକୁ ପରିଷ୍କାର ପାଣିରେ ଧୋଇ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ଆରମ୍ଭ କରିଦେବା ଦରକାର। ସେହିଭଳି ଦୀପାବଳିରେ ବାଣ ଫୁଟାଇବା ଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଦରଫୁଟା ବାଣକୁ ଆଉଥରେ ଫୁଟାଇବା ପାଇଁ ଚେଷ୍ଟା କରିବେ ନାହିଁ। ସବୁ ସତର୍କତା ସତ୍ତ୍ୱେ ଯଦି ଆଖିରେ ଆଘାତ ଲାଗେ ତେବେ ବିଳମ୍ବ ନକରି ଚକ୍ଷୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଆବଶ୍ୟକୀୟ ଚିକିତ୍ସାର ବନ୍ଦୋବସ୍ତ କରିବା ଦରକାର।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ, ଆଜି ଏଥିରେ ଶୁଣୁଥିଲେ ଆଖିରେ କ୍ଷତର ଯତ୍ନ, ଆଲୋଚନା କରିଥିଲେ ଡାକ୍ତର ଅନୁରାଗ ମିଶ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆଜି ବୁଣାକାରମାନଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ହସ୍ତତନ୍ତ ସାମଗ୍ରୀ କ୍ରୟ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତ ଇସ୍ରାଏଲ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଲେ ପ୍ରତିବଦ୍ଧତା। ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ ଆଜି ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭାରତର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାରେ ଏକ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ସଂସ୍କାର ଉପରେ ବିଭାଗୀୟ ମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ଏବଂ ଓଡ଼ିଶାର ଚାନ୍ଦିପୁରରୁ ଅଗ୍ନି 4 କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଏହି ଅବସରରେ ଏକ ଜାତୀୟ ସମାରୋହର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବୟନଶିଳ୍ପ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଏବଂ ସାଂସ୍କୃତିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ କାରିଗରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଏହି ସମାରୋହ ଆୟୋଜନର ମୁଖ୍ୟ ଲକ୍ଷ୍ୟ। ଦିବସ ପାଳନ ଅବସରରେ 3 ସନ୍ଥ କବିଙ୍କର ହସ୍ତତନ୍ତ ଏବଂ ଗତବର୍ଷ ପାଇଁ 19 ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯିବ। ଦେଶର ସମୃଦ୍ଧ ତଥା ବିବିଧ ହସ୍ତତନ୍ତ ପରମ୍ପରାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ 4 ସ୍ମାରକୀ ଡାକଟିକଟ ମଧ୍ୟ ଆଜି ଉନ୍ମୋଚିତ ହେବ। ପୁରସ୍କାରପ୍ରାପ୍ତ ହସ୍ତତନ୍ତ ଉତ୍ପାଦଗୁଡ଼ିକରେ ପ୍ରଦର୍ଶନ ପାଇଁ ଏକ ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରାଯାଇଛି। ଏହି ସମାରୋହରେ ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏବଂ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ମଧ୍ୟ ଯୋଗଦେବେ। 1905 ଅଗଷ୍ଟ 7 ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନକୁ ସ୍ମରଣ କରି ପ୍ରତିବର୍ଷ ଏହି ଦିବସ ପାଳିତ ହେଉଛି। 2015 ବୟନଶିଳ୍ପ ମନ୍ତ୍ରଣାଳୟ ଏହି ଦିବସଟିକୁ ଦେଶର ହସ୍ତତନ୍ତ ବୁଣାକାରଙ୍କ ଦକ୍ଷତା ଏବଂ ସମର୍ପଣ ଭାବ ପାଇଁ ଉତ୍ସର୍ଗ କରିଛି। ଜାତୀୟ ହସ୍ତତନ୍ତ ଦିବସକୁ ଆଜି ଆନନ୍ଦ ଉତ୍ସାହର ସହ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମର ଅଂଶସ୍ୱରୂପ 1905 ଆଜିର ଦିନରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସମାଜର ପ୍ରତ୍ୟେକ ବର୍ଗର ଲୋକ ମିଳିତ ଭାବେ ବ୍ରିଟିଶ ଶାସନ ବିପକ୍ଷରେ ଏହି ଐତିହାସିକ ଯୁଦ୍ଧ କରିଥିଲେ। ଏହି ଅବସରରେ ଦେଶର ହସ୍ତତନ୍ତ କାରିଗର ଏବଂ ସେମାନଙ୍କ ପରିବାରକୁ ସହାୟତା କରିବା ଉଦ୍ଦେଶ୍ୟରେ ଜନସାଧାରଣ ଆଜିର ଦିନରେ ହସ୍ତତନ୍ତ ଉତ୍ପାଦ କ୍ରୟ କରି ଏହାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଭାରତର ହସ୍ତତନ୍ତ ଉତ୍ପାଦ

0: ଏବଂ ଦେଶର କାରିଗରମାନଙ୍କ ଦକ୍ଷତା ବିଶ୍ୱସ୍ତରରେ ଆଦୃତ ହେବାର ସୁଯୋଗ ସୃଷ୍ଟି ହୋଇପାରିବ।
1: अंग्रेजों के खिलाफ देशवासियों ने एक बहुत बड़ी लड़ाई लड़ी, जन जन जुड़ गए। मैं आग्रह करता हूं, हमने इतने ही उत्साह और उमंग के साथ हैंडलूम डे मनाना है, और हैंडलूम डे मनाने का मतलब है बुनकर परिवार, जो अपने हाथों से अपनी छोटी छोटी घर में लूम पर कपड़े बनाते हैं, क्या कुछ नहीं है। और आप भी तो इस प्रकार से एक हैंडलूम की वैरायटी के साथ GRWM वीडियो करके दुनिया के सामने अपनी बात रख सकते हैं, हैंडलूम के लिए लोगों को प्रेरित कर सकते हैं। आइए हम स्वयं हैंडलूम से कुछ न कुछ खरीदें।
0: ଭାରତ ଇସ୍ରାଏଲ୍ ଆପୋଷ ସ୍ୱାର୍ଥ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧତା ଦୋହରାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଇସ୍ରାଏଲ୍ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ଟେଲିଫୋନ୍ ଯୋଗେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରିଥିବା ଆଲୋଚନାରୁ ଏହି ମତ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଥିବା ଜଣାଯାଇଛି। ଭାରତର ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଚାଲିଥିବା ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗଦେବେ। ବୈଠକରେ ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନ, ଯୋଗ୍ୟତା ଓ ଶିକ୍ଷାଗତ ନେତୃତ୍ୱର ଆପୋଷ ମାନ୍ୟତା ସମେତ ପ୍ରମୁଖ ପ୍ରାଥମିକ କ୍ଷେତ୍ର ଉପରେ ବିଚାର ବିମର୍ଶ କରାଯିବ। ଗତକାଲି ଅନୁଷ୍ଠିତ ତୃତୀୟ ବୈଠକରେ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି ଏବଂ ଶିକ୍ଷା ଅଧିକାରୀମାନେ ବ୍ରିକ୍ସ ଏଜୁକେସନ୍ ଟ୍ରାକ୍ ଅଧୀନରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିଲେ। ଭାରତର ବ୍ରିକ୍ସ ସଂସ୍କୃତି ଟ୍ରାକ୍ 2026 ଅଧୀନରେ ଏକ ଦୁଇଦିନିଆ ବ୍ରିକ୍ସ ସାଂସ୍କୃତିକ ସମାରୋହ ଗତ ସନ୍ଧ୍ୟାରେ ମଧ୍ୟପ୍ରଦେଶର ଭୋପାଳଠାରେ ଆରମ୍ଭ ହୋଇଛି। ଏହି ସମାରୋହ ମାଧ୍ୟମରେ ସଦସ୍ୟ ଏବଂ ଭାଗିଦାରୀ ରାଷ୍ଟ୍ରଗୁଡ଼ିକର କଳାକାରମାନେ ପ୍ରତିଭା ମାଧ୍ୟମରେ ନିଜ ନିଜ ଦେଶର ସାଂସ୍କୃତିକ ଐତିହ୍ୟ ପରିବେଷଣ କରିବାର ସୁଯୋଗ ପାଇଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାଂସ୍କୃତିକ କଥାବାର୍ତ୍ତା, ଆପୋଷ ସହଯୋଗ ଏବଂ ଜନସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଏହି ସମାରୋହ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି। ଗତକାଲି ପ୍ରଥମ ଦିନରେ ବେଲାରୁଷ, ବ୍ରାଜିଲ, ଇଣ୍ଡୋନେସିଆ, ରୁଷ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆୟୋଜକ ଭାରତର ସାଂସ୍କୃତିକ ପ୍ରଦର୍ଶନୀ ପରିବେଷିତ ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜସ୍ଥାନର ଜୟପୁରଠାରେ ଚାଲିଥିବା ବ୍ରିକ୍ସ ଭାରତ 2026 ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଗତକାଲି ତାଙ୍କର ଇଜିପ୍ଟ ପ୍ରତିପକ୍ଷ ଖାଲେଦ ହାସେମ ଆଲି ମାହେରଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଅଧିକ ସଶକ୍ତ କରିବା ତଥା ବିଭିନ୍ନ କ୍ଷେତ୍ରରେ ମିଳିତ ସୁଯୋଗ ସୃଷ୍ଟି କରିବା ଦିଗରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ତାଙ୍କର ବ୍ରାଜିଲ ପ୍ରତିପକ୍ଷ ମାର୍କିଓ ଫର୍ଣ୍ଣାଣ୍ଡୋ ଏଲିଆ ରୋଜାଙ୍କ ସହିତ ମଧ୍ୟ ଦ୍ୱିପକ୍ଷ ଆଲୋଚନା କରିଛନ୍ତି। ଭାରତ ବ୍ରାଜିଲ ମଧ୍ୟରେ ବାଣିଜ୍ୟ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ସହିତ କୃଷି, ଶକ୍ତି ଏବଂ ଔଷଧ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଦିଗରେ ସହଯୋଗ ବୃଦ୍ଧି କରିବା ଉପରେ ଉଭୟ ନେତା ଆଲୋଚନା କରିଛନ୍ତି। ଏହି ବ୍ରିକ୍ସ ସମ୍ମିଳନୀ ଉପରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଗୋଏଲ କହିଛନ୍ତି,
2: ବ୍ରିକ୍ସ ଏକ ଅନ୍ତରାଷ୍ଟ୍ରୀୟ ସମୂହ ହେ ଜିସ୍ମେ ନୌ ଦେଶ ମିଲକର ଦୁନିଆ କେ ସାମନେ ଯୋ ଚୁନୌତିଆଁ ହେ ଯୋ ହମ ସବ ଅପନେ ଅପନେ ଦେଶୋ କେ ଆର୍ଥିକ ଔର ଔଦ୍ୟୋଗିକ ବିକାଶ କେ ଲିଏ ଔର ଅନ୍ତରାଷ୍ଟ୍ରୀୟ ସ୍ତର ପର କିସ ପ୍ରକାର ସେ ଅଚ୍ଛି ନୀତିଓ କେ ସାଥ ବିଶ୍ୱଭର ମେ ପ୍ରଗତି ହୋ ସକେ ଉସକୀ ଚିନ୍ତା କରତେ ହେ।
0: ଭାରତର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାରେ ଏକ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ସଂସ୍କାର ଉପରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ବନ୍ଦର ସୁରକ୍ଷା ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ଶ୍ରୀ ସୋନୱାଲ କହିଛନ୍ତି, ଭାରତର ବନ୍ଦରଗୁଡ଼ିକ କେବଳ ପଣ୍ୟ ପରିବହନ କ୍ଷେତ୍ରରେ ନୁହେଁ, ବରଂ ଏହାର କାର୍ଯ୍ୟକାରିତା ଦକ୍ଷତା ଏବଂ ଏକ ସଶକ୍ତ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ଦିଗରେ ବିଶ୍ୱସ୍ତରରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି। ବିଶ୍ୱସ୍ତରରେ ବାଣିଜ୍ୟ କାରବାର କ୍ଷେତ୍ରରେ ଏକ ନିରନ୍ତର ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ଆଲୋକପାତ କରି ସେ କହିଛନ୍ତି, ଭୂ ରାଜନୈତିକ ଏବଂ ସାଇବର ବିପଦର ସଫଳ ମୁକାବିଲା ନିମନ୍ତେ ଏକ ସମନ୍ୱିତ ଏବଂ ସଶକ୍ତ ବ୍ୟବସ୍ଥା ଜରୁରୀ। ସୁରକ୍ଷିତ ବନ୍ଦର ମାଧ୍ୟମରେ ବାଣିଜ୍ୟ କାରବାର ବୃଦ୍ଧି ପାଇବା ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ ବୋଲି ଶ୍ରୀ ସୋନୱାଲ କହିଛନ୍ତି। জৈব শক্তি যোজনা গোবর্ধন কেন্দ্র ক্যাবিনেট অনুমোদন করে প্রধানমন্ত্রী নরেন্দ্র মোদি এর প্রশংসা করেছেন। সে কহিছেন সরকারের এই পদক্ষেপ মাধ্যমে স্বচ্ছ শক্তি গ্রামীণ সমৃদ্ধ

ଏବଂ ଏକ ଆତ୍ମନିର୍ଭର ଭାରତ ଗଠନ ଦିଗରେ ମିଳିତ ସ୍ୱପ୍ନ ସାକାର କରିବା କ୍ଷେତ୍ରରେ ନିଜର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା କମ୍ପ୍ରେସ୍ଡ ଜୈବ ଇନ୍ଧନକୁ ପ୍ରୋତ୍ସାହିତ କରିବା ସହିତ ଏହାର ଘରୋଇ ଉତ୍ପାଦନକୁ ପ୍ରାୟ 10 ଗୁଣ ବୃଦ୍ଧି କରିବାରେ ସହାୟକ ହୋଇପାରିବ। କୃଷିକ୍ଷେତ୍ର, ସମବାୟ ସମିତି, ଏମ୍ଏସ୍ଏମ୍ଇ, ମହିଳା ଏବଂ ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ଲାଭାନ୍ୱିତ କରିବା ସହିତ ପୁଞ୍ଜିନିବେଶ ଏବଂ ନବସୃଜନ ଲାଗି ଏକ ସୁଦୃଢ଼ ଇକୋସିଷ୍ଟମ୍ ପ୍ରତିଷ୍ଠା ହୋଇପାରିବ। ଏତଦ୍ବ୍ୟତୀତ ଏହି ଯୋଜନା ମାଧ୍ୟମରେ ଦେଶର ଶକ୍ତି ସୁରକ୍ଷାକୁ ସଶକ୍ତ କରିବା ଏବଂ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ ବୈଜ୍ଞାନିକ ବର୍ଜ୍ୟ ପରିଚାଳନାକୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଓଡ଼ିଶାର ବାଲେଶ୍ୱର ଚାନ୍ଦିପୁରସ୍ଥିତ ଏକୀକୃତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି 4ର ସଫଳ ପରୀକ୍ଷଣ ହୋଇଛି। ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡର ତତ୍ତ୍ୱାବଧାନରେ ହୋଇଥିବା ଏହି ପରୀକ୍ଷଣରେ କ୍ଷେପଣାସ୍ତ୍ରର ସମସ୍ତ ପ୍ରଯୁକ୍ତି ବିଦ୍ୟାଗତ ମାନଦଣ୍ଡର ସମୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ର 17 ଟନ୍ ଓଜନର ହୋଇଥିବା ବେଳେ ଏହା 1000 କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରି 5000 କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଆସାମଠାରେ ଚାଲିଥିବା କୋରିଆନ୍ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ତନ୍ଭି ଶର୍ମା କ୍ୱାର୍ଟର ଫାଇନାଲ୍ରେ ରକ୍ଷିତା ରାମରାଜଙ୍କୁ ଭେଟିବେ। ପ୍ରି କ୍ୱାର୍ଟର ଫାଇନାଲ୍ରେ ତନ୍ଭି ଶ୍ରିୟାଂଶ୍ରୀ ଭାଲିସେଟ୍ଟିଙ୍କୁ ପରାସ୍ତ କରିଥିବା ବେଳେ ରକ୍ଷିତା ଏହି ପର୍ଯ୍ୟାୟରେ ଜାପାନର ମାନାମି ସୁଇଜିଙ୍କୁ ହରାଇଛନ୍ତି। ସେହିଭଳି ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଭାରତର ଅସ୍ମିତା ଚାଲିହା ଜାପାନର ଟପ୍ ସିଡ୍ ହିନା ଆକେଚିଙ୍କୁ ଭେଟିବେ। ଏହାଛଡ଼ା ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଭାରତର ପୃଥ୍ୱୀ କ୍ରିଷ୍ଣମୂର୍ତ୍ତି ରାୟ ଏବଂ କ୍ରିଷ୍ଣା ପ୍ରସାଦ ଗର୍ଗାଙ୍କ ଯୋଡ଼ି ମାଲେସିଆର ଉଇ ଚୋଙ୍ଗ୍ ଓ ସୋ ଉଇ ଇଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆଜି ବୁଣାକାରମାନଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ହସ୍ତତନ୍ତ ସାମଗ୍ରୀ କ୍ରୟ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତ ଇସ୍ରାଏଲ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଲେ ପ୍ରତିବଦ୍ଧତା ଏବଂ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ ଆଜି ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନରେ ଭାଦୁଚରଣ ହାସ୍ତା। କାର୍ଯ୍ୟକ୍ରମ ସାନ୍ତାଳୀ ଆଖଡ଼ା।

ଏଥିସହିତ ଶେଷ ହେଲା ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ସଞ୍ଜୀବ, ମନୋଜ ବାଦଲଙ୍କ ରଚନା।

ଶିଳ୍ପୀ ସଞ୍ଜୀବଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ ମନୋଜ ବାଦଲଙ୍କ ରଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: କାହାର ଚାଲ ହଉ
1: ଖରା ପାଣି ପବନ ସବୁ ସମାଧାନ କରତେ ହଉ
0: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପ ସେଟ୍ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ୍ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
0: କେଠେ ମିଳୁଛି ହେତେ ସୁବିଧା
2: ଜାଣିନ କି ହୋ ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା
0: ତାହେଲେ ଯିବା ନା କି କହୁଛ
2: ଚାଲ
4: ପରଦେଶୀ ଦିନେ ଚାଲିଯିବ ଏ କଥା ଜାଣିବି ଏ ମନ କାହିଁକି ଆଜି ଭଲ ପାଏ ତାକୁ ଖାଲି ଆଜି ନୁହେଁ ନୀତି ଭଲ ପାଉଥିବ କି ସମ୍ମୋହନରେ ଚାରିଆଖି ମିଶିଯାଇଥିଲା ଗଗନ ପବନେ ଭିତରେ ବାହାରେ ସବୁଆଡ଼େ କିଏ ମିଳନର ମଧୁଗୀତି ଧୀରେ ଗାଉଥିଲା

ପରଦେଶିଆକୁ ଭରସା ନାହିଁ, ଅଦିନ ବରଷା ପରି କେତେବେଳେ ସିଏ ଯିବ ବରଷି। ସପନର ବାଲିଘର ଭାଙ୍ଗି ଉଡ଼ିଯିବ ଦିନେ ସିଏ କରିଦେଇ ପର। ତଥାପି ସେ ପ୍ରତିଶ୍ରୁତି ଦିଏ, ମନରେ ବାନ୍ଧିଥିବା ପ୍ରୀତିର ବସାକୁ ଭାଙ୍ଗି ସେ ଦେବନି। ସତ ଆମ ପ୍ରେମକୁ ଦୁନିଆ ଆଖିରେ ସିଏ ମିଛ କରିବନି।

0: ଖୁସି ଖବର ଖୁସି ଖବର ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇ ଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇ ଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ପରଦେଶୀ ଜାହାନା ତୁ ଛାଡ଼ିଦେଇ ମୋତେ, ଭୁଲି ତୁ ଜାହାନା ଦିନେ ଭଲ ପାଇଥିଲି ତୋତେ, ପ୍ରୀତିର ଫୁଲକୁ ଦଳି ଦେଇ ଜାହାନା ତୁ ଚାଲି, ତୁ ଚାଲିଗଲେ ଏ ମନ ଉପବନ ପ୍ରେମର ଉଦ୍ୟାନ ପାଲଟିବ ମରୁବାଲି।

RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ପରଦେଶୀ ବନ୍ଧୁମର ଦେଉଛି ମେଲାଣି, ହସି ହସି ବିରହର ବିଷ ପିଇ ଏତିକି ମୁଁ କରୁଛି ମାଗୁଣୀ। ଭୁଲିବନି ବନ୍ଧୁ ଭୁଲିବନି ମୋତେ, ଆଡ଼େଇ ଦେବନି ପାଦରେ ଏଇ ଦେହ ମନ ଏଇ ଯୌବନ, କାହିଁ କେଉଁ ଦିନ ବନ୍ଧା ପଡ଼ିଛି ବନ୍ଧୁ ତୁମରି ପାଖରେ।

ଖୁସି ଖବର ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀ ମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।

ଆଜି କାହିଁ ଭାରି ମନେ ପଡ଼େ ସେଦିନର ବିଦାୟ ବେଳର କଥା। ଦେହ ଛୁଇଁ ରାଣ ଖାଇ କହିଥିଲ ଚିଠିଟିଏ ଦେବି। କେମିତି ଲେଖିବି କୁହ ଚିଠି, ତୁମ ବିନା କିଛି ଭଲ ଲାଗୁନାହିଁ ଏଠି। ଏଠି ସନ୍ଧ୍ୟାର ମହକ ନାହିଁ, ରାତିର ଚମକ ନାହିଁ, ସବୁ ଲାଗେ ଫିକା ଫିକା। ଫକୁଣ ନେଇଛି ନିର୍ବାସନ, ତୁମ ବିନା ସାଥି ଲାଗେ ଭାରି ଏକା ଏକା।

ଗୀତାଞ୍ଜଳି ଆଜି ପାଇଁ ଏତିକି ଶ୍ରୋତା ବନ୍ଧୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲି ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଚକେ ପ୍ରଚାର କରୁଛୁ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଚାଙ୍ଗୁ ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ପ୍ରତାପ ଚନ୍ଦ୍ର ବିଶ୍ୱାଳ ଏବଂ ସାଥୀ କଳାକାର ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

दृष्टिहीनଙ୍କୁ ନୋଟ୍‌ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍‌କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍‌ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍‌ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍‌ଲାଇନ୍ ମୋଡ୍‌ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍‌ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଶୁଣିଲେ ଶିଳ୍ପୀ ପ୍ରତାପ ଚନ୍ଦ୍ର ବିଶ୍ୱାଳ ଏବଂ ସାଥୀଙ୍କ ପରିବେଷିତ ଚାଙ୍ଗୁ ଗୀତ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ସେତେବେଳେ ଛୋଟ ବୟସରେ ମୁଁ ଆଉ ବେଶୀ ଭାରି ଡିଜାଇନରେ କାମ କରେନି, ଯାହା ହାଲକା ଡିଜାଇନରେ କାମ କରିଛି।
1: ଆଚ୍ଛା।
0: ମୋର 95 ମସିହାରେ ବାହାଘର ହେଲା। ବାହାଘର ବେଳକୁ ମୋ ସ୍ୱାମୀ ବି ରାଷ୍ଟ୍ରପତି ପୁରସ୍କାର ପାଇସାରିଲେଣି। ମୁଁ ଯେତେବେଳେ ଶାଶୁଘରକୁ ଆସିଲି, ସେ ବି ବହୁତ ସୂକ୍ଷ୍ମ କାମ କରୁଥିଲେ, ତାଙ୍କଠୁ ମୁଁ ସେ କାମ ଶିଖିଲି। ସେ କାମ ଶିଖିଲା ପରେ ମୁଁ ଆଉ ନୂଆ ନୂଆ ଡିଜାଇନରେ କାମ କଲି।
1: ଆପଣ ଯେତେବେଳେ ପ୍ରଥମେ କାମ ଆରମ୍ଭ କଲେ, ସେତେବେଳେ କଣ ଶାଢୀ କରୁଥିଲେ ନା ଆଉ କିଛି ବି କରୁଥିଲେ?
0: ଯେତେବେଳେ ମୁଁ ପ୍ରଥମେ କାମ ଆରମ୍ଭ କରିଛି, ଶାଢୀରୁ କାମ ଆରମ୍ଭ କରିଛି। ତାପରେ ଯୁଗ ଉପଯୋଗୀ ପାଇଁ ଷ୍ଟୋଲ ଡ୍ରେସ କପଡା, ତାପରେ ଆମେ କରିଛୁ, କିନ୍ତୁ ପ୍ରଥମେ ଆମେ ଶାଢୀରୁ କାମ ଆରମ୍ଭ କରିଛୁ।
1: ଆଜ୍ଞା। ବର୍ତ୍ତମାନ ଆପଣ କଣ ସବୁ କାମ କରୁଛନ୍ତି?
0: ବର୍ତ୍ତମାନ ଆମେ ଶାଢୀ କରୁଛୁ, ଡ୍ରେସ କପଡା କରୁଛୁ, ଷ୍ଟୋଲ କରୁଛୁ, ୱାଲ୍ ହ୍ୟାଙ୍ଗିଙ୍ଗ ବି କିଛି କରୁଛୁ।
1: ଆପଣ ତ ଦୀର୍ଘ ବର୍ଷ ହେଲାଣି କାମ କରୁଛନ୍ତି, ବର୍ତ୍ତମାନ ଏଇ ଯୋଉ ହସ୍ତତନ୍ତ୍ରର ଚାହିଦା ତ ରହିଛି, ତେବେ ଯେମିତି ସମ୍ବଲପୁରୀ ରହିଛି, ବରହମପୁରୀ ପାଟ ରହିଛି, ସେମିତି ଆପଣ କଣ ବୁଣୁଛନ୍ତି?
0: ନୂଆପାଟଣାର ପ୍ରସିଦ୍ଧ ହେଉଛି ଖଣ୍ଡୁଆ ପାଟ।
1: ଆଜ୍ଞା।
0: ଯାହାକି ଜଗନ୍ନାଥଙ୍କ ପାଖରେ ଲାଗୁ ହୁଏ, ତାର ଚାହିଦା ବି ବଜାରରେ ଅଛି। ଆଉ ଆମେ ସେଇ କାମ କରିବା ସହିତ ଆଉ କିଛି ନୂଆ ଡିଜାଇନର କାମ କରୁଛୁ, ଯୋଉଟାକି ଯୁବପିଢ଼ି ମାନଙ୍କ ପାଇଁ ଆଉ ଅନ୍ୟ କାରିଗରଙ୍କ ପାଇଁ ପ୍ରେରଣାଦାୟୀ ହେବା ପାଇଁ, ଯୋଉଟାକି ଆମର କାରିଗରୀ କୌଶଳ ଦେଖିବା ପାଇଁ।
1: ବିଶେଷ କରି ଆପଣ ବୁଣୁଛନ୍ତି ନୂଆପାଟଣାର ଖଣ୍ଡୁଆ, ଏଇ ଖଣ୍ଡୁଆର କଣ ବିଶେଷତ୍ୱ ରହିଛି?
0: ଖଣ୍ଡୁଆ ତ ଭଗବାନଙ୍କର ସମ୍ପର୍କ, ଖଣ୍ଡୁଆରେ ସିଂହ, ହାତୀ, ସୂର୍ଯ୍ୟମୁଖୀ ଫୁଲ, ପଦ୍ମ ଫୁଲ, ହରିଣ, ମୟୂର, ଏଇସବୁ ଚିତ୍ର ଦେଇକି କରା ହୁଏ। ଏଇସବୁ ଚିତ୍ର ଭକ୍ତ ଭଗବାନଙ୍କ ସହିତ ସମ୍ପର୍କ ଥାଏ, କାହିଁକି ନା ଭଗବାନଙ୍କ ପଦ୍ମ ପାଦ, ତାକୁ ପଦ୍ମ ଫୁଲ, ଗଜକୁ ଉଦ୍ଧାର କରିଥିଲେ, ଗଜ ଚିତ୍ର ଥାଏ, ନୃସିଂହ ରୂପ ଧାରଣ କରିଥିଲେ, ସିଂହ ବି ଥାଏ। ଆଉ ଗୋଟେ ଖଣ୍ଡୁଆ ଥାଏ ନାରୀ ବର୍ଣ୍ଣନା ଉପରେ, ନାରୀର ରୂପ ବର୍ଣ୍ଣନା ବି ସେଇ ଖଣ୍ଡୁଆରେ ଦିଆଯାଇଥାଏ।
1: ଆପଣ କହିଲେ ଯେ ଖଣ୍ଡୁଆଟି ବିଶେଷ କରିକି ଜଗନ୍ନାଥ ସଂସ୍କୃତି ସହିତ ଜଡିତ, ତା ଛଡା ଆପଣ ନାରୀର ରୂପ ବର୍ଣ୍ଣନା ବି କରୁଛନ୍ତି। ଏଇ ଯୋଉ ନାରୀର ରୂପ ବର୍ଣ୍ଣନା ଭିତରେ ଆପଣ କଣ ସବୁ ଦର୍ଶେଇଥାନ୍ତି?
0: ନାରୀର ରୂପ ବର୍ଣ୍ଣନାରେ ଆମର ରହୁଛି ଯୋଉ ସୂର୍ଯ୍ୟମୁଖୀ ଫୁଲଟି ରହୁଛି, ଚିତ୍ରିଣୀ ନାରୀଙ୍କର ମୁଖଟା ହଉଛି ସୁନ୍ଦର, ସେ ସୂର୍ଯ୍ୟମୁଖୀ ଫୁଲ, ନାରୀ ଗଜଗମନୀ, ଗଜ ଚିତ୍ର ହେଇଥାଏ, ମୀନ ନୟନୀ ମାଛର ଚିତ୍ରଟିଏ ରହିଥାଏ, ଆଉ ତା ଦେହରେ ଗୋଟେ ମଝିରେ ଲତା ରହିଥାଏ, ଆଉ ସେଥିରେ କୋଇଲି ବସିଥାନ୍ତି, ସେଇଟା ନାରୀର କେଶକୁ ବୁଝାଏ, କୋଇଲି କଣ୍ଠସ୍ୱରଟା ଅତି ସୁନ୍ଦର, ନାରୀକି କୋକିଳ କଣ୍ଠୀ ବି କହନ୍ତି। ତେଣୁ ଏଇ

0: ଏମିତି ନାରୀର ବର୍ଣ୍ଣନା ଉପରେ
1: ବି
0: ବି
1: କରନ୍ତି।
0: କରନ୍ତି।
1: ଇଏ ତ ଗଲା ଆମର ପାରମ୍ପରିକ ଡିଜାଇନ୍ କଥା ଆପଣ କହିଲେ, ଯାହା କେଉଁ କାଳରୁ ଚଳି ଆସିଛି, କିନ୍ତୁ ବର୍ତ୍ତମାନ ଆଧୁନିକ ଯୁଗରେ ଆପଣ ଯୋଉ ବୁଣା କାମ କରୁଛନ୍ତି ସେଥିରେ କ'ଣ ପରିବର୍ତ୍ତନ କରିଛନ୍ତି?
0: ବିଭିନ୍ନ କାବ୍ୟ କବିତାରେ କିଛି ଆମର ରହିଛି ଲେଖା,
1: ଆଜ୍ଞା,
0: ସେଇ ଲେଖାକୁ ଆମେ କିଛି ଚିତ୍ର ଆଉ ଲେଖା ଦେଇକି କିଛି ଷ୍ଟୋନ୍ କିଛି ଶାଢ଼ୀରେ ତାକୁ କରୁଛୁ। ଆଉ ମାର୍ଗଶିର ମାସରେ ଆମର ଝୋଟି ପଡ଼େ,
1: ଆଜ୍ଞା,
0: ସେଇ ଝୋଟିକି ନେଇକି ମୁଁ ଗୋଟେ ଶାଢ଼ୀ ତିଆରି କରିଥିଲି, ଆଉ ସେଇ ଶାଢ଼ୀ ଉପରେ ମୁଁ ନ୍ୟାସନାଲ ଆୱାର୍ଡ ବି ପାଇଛି।
1: ଆଜ୍ଞା, ଆପଣ ପୁରସ୍କାର ମଧ୍ୟ ପାଇଛନ୍ତି ନିଜ
0: ଆଜ୍ଞା।
1: କାମ ପାଇଁକି। ଏଇ ଯୋଉ କଥା କହିଲେ ଯେ ଆମର ଯୋଉ କାବ୍ୟ କବିତା ରହିଛି ତା ଭିତରୁ କିଛି କାବ୍ୟ କବିତାକୁ ନେଇ ମଧ୍ୟ ଶାଢ଼ୀ ଷ୍ଟୋଲ ବୁଣିଛନ୍ତି, ତେବେ କୋଉ କାବ୍ୟ କବିତାକୁ ନେଇକି ଆପଣ ବୁଣିଛନ୍ତି?
0: ଆମର ବସନ୍ତ ବର୍ଣ୍ଣନା ରହିଛି କାଳୀଚରଣ ପଟ୍ଟନାୟକଙ୍କର, ସେଥିରେ ନେଇକି ଗୋଟେ ଷ୍ଟଲ୍ କରିଥିଲୁ। ମେଘଦୂତ କାବ୍ୟ କାଳିଦାସଙ୍କର, ସେଥିରେ ବି ଗୋଟେ ଷ୍ଟଲ୍ କରିଥିଲୁ। ନାରୀ ବର୍ଣ୍ଣନାକୁ ନେଇକି ଗୋଟେ ଶାଢ଼ୀ ବି ହେଇଛି,
1: ଆଜ୍ଞା,
0: ଆଉ ବୈଦେଶ ବିଳାସ ତାକୁ ନେଇକି ବି ଶାଢ଼ୀ ହେଇଛି,
1: ଆଜ୍ଞା,
0: ଶିବସ୍ତୁତି ତାକୁ ନେଇକି ବି ଶାଢ଼ୀ
1: କରାଯାଇଛି।
0: କରାଯାଇଛି।
1: ଏଇ ଯୋଉ କାବ୍ୟ କବିତା କଥା କହିଲେ, ଯେମିତି ଆପଣ କହିଲେ ଯେ ଯୋଉ ଆମର ବୈଦେହୀ ବିଳାସ ଉପରେ ମଧ୍ୟ ଆପଣ କରିଛନ୍ତି, ଏଥିରେ ଆପଣ କ'ଣ ଦର୍ଶାଇଛନ୍ତି?
0: ପୁରୁଣା କବିମାନଙ୍କର ଯୋଉ ଲେଖିବା ଶୈଳୀ ଏତେ ମନମୁଗ୍ଧକର ଥିଲା,
1: ଆଜ୍ଞା,
0: ସେଇଟା ଆମର ଯୋଉ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ବସନ୍ତ ବର୍ଣ୍ଣନା, ବିହରେ ଧରାରେ ବସନ୍ତ ଆଜ, ପ୍ରକୃତି ସୁନ୍ଦରେ ନବବେଶେ ସାଜ, ଜୁଇ ଯାଇ ମଲ୍ଲି କୁଞ୍ଜ କାନନରେ, ସୁବାସ ପକାଶି ଜବା ମନୋହରେ, ଏଇଟା ପ୍ରକୃତିର ଏତେ ସୁନ୍ଦର ବର୍ଣ୍ଣନା ହେଇଛି।
1: ଆଜ୍ଞା,
0: ଆଉ ସେଇ ବର୍ଣ୍ଣନାଙ୍କୁ ଯୋଉ ଆସୁଛନ୍ତି ଦେଖିବା ପାଇଁ, ସେମାନେ ତାକୁ ଦେଖି ବହୁତ ଖୁସି ହଉଛନ୍ତି। ଏଇ କାବ୍ୟଟାକୁ ଆମର ଷ୍ଟୋଲରେ ଯେମିତି ଟାଏ ଡାଏ ହଉଛି, ଟାଏ ଡାଏରେ ହେଇକି ବୁଣା ହେଇଛି।
1: ଆପଣ କଣ ଏଇ ଯୋଉ କାବ୍ୟଟିକୁ ଲେଖିଥିଲେ ନା ତାକୁ ଡିଜାଇନ୍ ଦେଖେଇଛନ୍ତି?
0: ସେଟା ଲେଖାଟା ହେଇଥିଲା, କିନ୍ତୁ ସେ ଟାଏ ଡାଏ ହିସାବରେ ଲେଖା ହେଇଥିଲା,
1: ଯୋଉ କାବ୍ୟର ପଦ ଗୁଡିକୁ ଲେଖିଥିଲେ,
0: ପଦ ଗୁଡିକୁ ଟାଏ ଡାଏ କରିକି ଲେଖା ହେଇଥିଲା।
1: ତେବେ ବର୍ତ୍ତମାନ ସମୟରେ ଆମର ଯୋଉ ନୂଆ ପାଟନାର ଖଣ୍ଡୁଆ ଶାଢ଼ୀ ରହିଛି, ତାର କ'ଣ ପରିବର୍ତ୍ତନ ହୋଇଛି?
0: ଆଗରୁ ବହୁତ ପୁରୁଣା ବେଳେ ତ ନ୍ୟାଚୁରାଲ କଲରରେ ହଉଥିଲା,
1: ଆଜ୍ଞା,
0: ଏବେ କେମିକାଲ କଲରକୁ ଆସିଲା। କେମିକାଲକୁ ଆସିଲା ପରେ ଆଗରୁ ଯୋଉ 5-7 ଡିଜାଇନ୍ ଭିତରେ ସୀମିତ ହୋଇକି ରହୁଥିଲା, ଏବେ ତାର ବହୁତ ଅଲଗା ଅଲଗା ନୂଆ ନୂଆ ଡିଜାଇନ୍ କରିକି ବିଭିନ୍ନ ପ୍ରକାରର ଡିଜାଇନ୍ର ଶାଢ଼ୀ ବାହାରି ପଡ଼ୁଛି।
1: ବର୍ତ୍ତମାନ ସବୁ ନୂଆ ଡିଜାଇନ୍ କ'ଣ ସବୁ କରାଯାଉଛି?
0: ଶଙ୍ଖ ପଦ୍ମ ରହୁଛି,
1: ଆଜ୍ଞା,
0: ଛୋଟି ଡିଜାଇନ୍ ରହୁଛି, ଆଉ ହରିଣ ଚିତ୍ର ରହୁଛି, ପକ୍ଷୀମାନଙ୍କର ଚିତ୍ର ବି ରହୁଛି, ଅନେକ ଚିତ୍ର ରହୁଛି, ତା ସାଥିରେ ଯୋଉ ଜୋମେଟ୍ରି ହେରିକା ଏସବୁ ଡିଜାଇନ୍ ବି ତା ମଝିରେ କିଛିଟା
1: ଦିଆଯାଉଛି। ଆଜ୍ଞା, ଶାଢ଼ୀ ଏବଂ ଷ୍ଟୋଲ ଛଡ଼ା କେଉଁଭଳି ଭାବରେ ଚାହିଦା ରହିଛି ଡ୍ରେସ୍ କପଡ଼ାର?
0: ଡ୍ରେସ୍ କପଡ଼ା କରାଯାଉଛି, ସେଇ ଡ୍ରେସ୍ କପଡ଼ାକୁ ବି ପସନ୍ଦ କରୁଛନ୍ତି।
1: ଆଜ୍ଞା, ସେଥିରେ କ'ଣ ସବୁ ଡିଜାଇନ୍ ରହୁଛି?
0: ସେଥିରେ ଫୁଲ ରହୁଛି, ଗଛର ପତ୍ର ଟିକେ ଟିକେ ରହୁଛି,
1: ଆଜ୍ଞା,
0: ହାତୀ ବି ଛୋଟ ଛୋଟ ଡ୍ରେସ୍ କପଡ଼ାରେ ଯୋଉ ଡିଜାଇନ୍ କରାହୁଏ ଛୋଟ ଛୋଟ ଡିଜାଇନ୍ କରିକି କରାହୁଏ।
1: ଆଜ୍ଞା, ଆପଣ କହିଲେ ଯେ ପୁରୁଣା କାଳରେ ଯେତେବେଳେ ଶାଢ଼ୀଟିଏ ବୁଣା ହଉଥିଲା ସେଥିରେ ପ୍ରାକୃତିକ ରଙ୍ଗ ବା ନ୍ୟାଚୁରାଲ ରଙ୍ଗ ଦିଆ ହଉଥିଲା, କେମିତି କ'ଣ ସବୁ ସେଇ ରଙ୍ଗ ଗୁଡିକ ତିଆରି କରାଯାଉଥିଲା ସେ ବିଷୟରେ ଟିକେ କହିବି କି?
0: ସେତେବେଳେ ଯୋଉ ପ୍ରାକୃତିକ ରଙ୍ଗରୁ କରାହଉଥିଲା, କିଛି କଲର ଲାଖରୁ ହଉଥିଲା, କିଛି ପଣସର ହଉଥିଲା, କିଛି ଖଇର କାଠର ହଉଥିଲା, ଏବେ ବି ସୁଦ୍ଧା ଆମେ କିଛି କଲର ତାର ଉପରେ କରୁଛୁ।
1: ଆଜ୍ଞା, ଯେତେବେଳେ ଗୋଟେ ଶାଢ଼ୀଟିଏ ବୁଣିବା ପାଇଁ କି ଆପଣ ମନରେ ଭାବନ୍ତି, ତାର ପରିକଳ୍ପନା କରନ୍ତି, କୋଉ ଭାବରେ ସଜେଇବେ, ସେଥିରେ କୋଉ ଡିଜାଇନ୍ କରିବେ, ସେତେବେଳେ ଏଇ ରଙ୍ଗକୁ ନେଇକି ଆପଣ କେମିତି କ'ଣ ଚିନ୍ତା କରନ୍ତି?
0: ସେଇଟା ତ ପ୍ରଥମେ କଲର ଉପରେ ଚଏସ୍ ନ କଲେ ଶାଢ଼ୀଟି ସୁନ୍ଦର ହବନି।
1: ଆଜ୍ଞା,
0: ଆମେ କୋଉ ଡିଜାଇନ୍ କରିବା ଆଉ ସେଇ ଡିଜାଇନ୍ ପାଇଁ କୋଉ କଲର ଉପଯୁକ୍ତ ସେଇଟା ସର୍ବପ୍ରଥମେ ଆମକୁ ବାଛିବାକୁ ପଡିବ, ନହେଲେ ଶାଢ଼ୀଟା ଏତେ ସୁନ୍ଦର ଆସିବନି।
1: ତ କେମିତି ଆପଣ ବାଛନ୍ତି?
0: ପଦ୍ମ ପୋଖରୀର ଯଦି ଚିତ୍ର ଆମେ କରୁଛେ, ଫୁଲ ଟିକେ ଲାଲ କରିବା, ପତ୍ର ଟିକେ ଗ୍ରୀନ କଲର କରିବା, କଢ ଟିକେ ହାଲକା କଲର ଆସିବ, ଆଉ ଯଦି ସେଇ କଲରଟା ଠିକରେ ନ କରିବା ତାହେଲେ ଏତେ ତ ସୁନ୍ଦର ଲାଗିବନି ନା। ପ୍ରକୃତି ଯେମିତି ଆମକୁ ଦେଇଛି ସେଇ ରୂପରେ ଆମେ କଲରଟା କରିବାକୁ ପଡିବ।
1: ଆଜ୍ଞା, ତା ଛଡା ଗୋଟିଏ ଶାଢ଼ୀର ଯୋଉ କଲର କମ୍ବିନେସନ ଯାହାକୁ କହନ୍ତି ବା କୋଉ ରଙ୍ଗ ସାଙ୍ଗରେ କୋଉ ରଙ୍ଗଟି
0: ମ୍ୟାଚ
1: କରିବ ସେଇଟାକୁ କେମିତି ଆପଣ ଠିକ କରିଥାନ୍ତି?
0: ସେଟା ଆମେ ଗୋଟେ ସେଟ୍ କାର୍ଡ ସାହାଯ୍ୟରେ ଆଗ
1: ଦେଖ
0: ନିଜେ ଦେଖୁ।
1: ଆଜ୍ଞା,
0: ଯଦି କଲର କମ୍ବିନେସନ ଠିକ ଲାଗୁଛି ତାହେଲେ ସେଇ କଲରଟା ଆମେ କରୁ, ଯଦି କଲରଟା ଟିକେ ଆମକୁ ଅଡ୍ ଲାଗୁଛି ସେ ପୁଣି ଆଉ ଗୋଟେ କଲର ବଦଳେଇକି ତାକୁ ଦେଖୁ, ଯୋଉଟା ଆମକୁ ଠିକ ଲାଗେ ସେଟା।
1: ଆଜ୍ଞା, ଏଇ ଯୋଉ ଶାଢ଼ୀ ହଉ ବା କପଡ଼ା ହଉ ବା ଷ୍ଟୋଲ ହଉ ସେଥିପାଇଁ କି ତ ବୁଣିବା ପାଇଁ କି ତ ସୂତାର ଆବଶ୍ୟକତା ରହିଛି, ତ ଏଇ ସୂତାକୁ ଆପଣ

0: କେମିତି ପ୍ରସ୍ତୁତ କରନ୍ତି?
1: ସୂତା ତ କିଛି ପାଟ ବାଙ୍ଗାଲୋର କିଣୁ, ଆଉ କିଛି ୱେଷ୍ଟ ବେଙ୍ଗଲରୁ କିଣୁ।
0: ଆଜ୍ଞା।
1: ୱେଷ୍ଟ ବେଙ୍ଗଲ ପାଟଟା ଟିକେ ର ଆସେ, ବାଙ୍ଗାଲୋର ପାଟଟା ପୁରା ଫାଇନ୍ ପାଟ ଆସେ।
0: ଆଚ୍ଛା।
1: ସେଇଟା ଶାଢ଼ୀଟା ପୁରା ସାଇଜ ହୁଏ ବାଙ୍ଗାଲୋର ପାଟରେ କାମ କଲେ।
0: ସେସବୁ ରଙ୍ଗୀନ ସୂତା ଆସେ ନା, ଆପଣ ତାକୁ ରଙ୍ଗ କରନ୍ତି?
1: ସେଇଟା ଆମର କୋଷାଠୁ ବାହାରିକି ଆସେ, ସେଇ ଆସେ। ଆମେ ତାକୁ ଆଗ କୋଷାର ଲାଳଟା ଯୋଉ ଥାଏ ତାକୁ ୱାଶ କରିଦେଉ। ୱାଶ କରିସାରିଲା ପରେ ଯୋଉ ଡିଜାଇନ କରିବୁ, ସେ କେତେ ସୂତା ଲାଗିବ, ତାର କେତେ ଉଚ୍ଚତା ଉଠିବ, କେତେ ଲମ୍ବା ରହିବ ଡିଜାଇନଟାର, ତାକୁ ମାପ କରିକି ଆମେ ଫ୍ରେମରେ ଦେଉ।
0: ଆଜ୍ଞା।
1: ଫ୍ରେମରେ ଦେଇସାରିଲା ପରେ ଯୋଉ ମାପରେ କରିଥିବୁ ସେଇ ମାପରେ ଡିଜାଇନଟା କରୁ, କାହିଁକିନା ନହେଲେ ଆମେ ଗୋଟେ ହାତୀଟେ କରିଛେ, ହାତୀଟା ବହୁତ ଡେଙ୍ଗା ହେଇଯିବ, ଓସାର କମିଯିବ, ତାହେଲେ ସୁନ୍ଦର ଲାଗିବନି। ପ୍ରଥମେ ହଉଛି ଆମର ଯୋଉ ଡିଜାଇନଟା କରିବା, ତାର କେତେ ଉଚ୍ଚତା ଉଠିବ, କେତେ ଓସାର ରହିବ, ସେଇଟାକୁ ଆଗ ଆମେ ହିସାବ କରୁ, ତାପରେ ବାନ୍ଧିବା କାମଟା ଆରମ୍ଭ କରୁ।
0: ଆଜ୍ଞା। ସୂତାକୁ କେମିତି ରଙ୍ଗ କରନ୍ତି?
1: ସୂତା ଆମେ ପ୍ରଥମେ ରଙ୍ଗ କରୁନୁ, ଆଗ ଫ୍ରେମରେ କରି ସବୁ ଡିଜାଇନ କରିସାରିଲା ପରେ ତାକୁ କଲର କରୁ।
0: ଆଚ୍ଛା।
1: ପୁଣି କଲର କରିସାରିଲେ ଯେମିତି ଆମେ ବାନ୍ଧିଥାଉ ଡିଜାଇନ ସବୁ, ତାକୁ ଖୋଲିଦେଉ।
0: ଆଜ୍ଞା।
1: ଯୋଉ ଜାଗାଟା ଆମେ ଡିଜାଇନ ବାନ୍ଧିଥାଉ ସେ ଜାଗାଟା ଧଳା ରହିଯାଏ, ଆଉ ଅଲଗା ଜାଗା ସବୁ କଲର ହେଇଯାଇଥାଏ, ଡିଜାଇନଟା ଫୁଟିକି ବାହାରି ପଡ଼େ।
0: ଆଜ୍ଞା। ଆପଣ ଏଇ ଯୋଉ ଖଣ୍ଡୁଆ ପାଟ ବୁଣୁଛନ୍ତି, ଏଇ ଖଣ୍ଡୁଆ ପାଟ ଆଉ ଯୋଉ ଆମର ଓଡ଼ିଶାରେ ଅଲଗା ହସ୍ତତନ୍ତ ରହିଛି ଯେମିତିକି ସମ୍ବଲପୁରୀ ପାଟ, ତା ଭିତରେ କଣ ଫରକ ରହିଛି?
1: ତା ଭିତରେ ଫରକର କିଛି ବିଶେଷତ୍ଵ ନାହିଁ, କାରଣ କାରିଗର ଉପରେ ନିର୍ଭର କରେ କୋଉ କାରିଗର କେତେ ଡିଜାଇନ ଉଠେଇ ପାରିବ।
0: ଆଚ୍ଛା।
1: ଯୋଉ କାରିଗର ଯେତେ ଫାଇନ୍ ଡିଜାଇନ ଉଠେଇ ପାରିବ ସେ ତାର କରିପାରିବ, କାରଣ ଏବେ ଗୋଟେ ଷ୍ଟୋଲ ଭିତରେ ହନୁମାନ ଚାଲିଶା 40 ପଦ ଯାକ ବି ଆମେ କରିଛୁ।
0: ତେବେ ଆଧୁନିକ ଡିଜାଇନ ଆପଣ କଣ ସବୁ ସାମିଲ କରିଛନ୍ତି?
1: ଆଗରୁ ତ ଅଳ୍ପ ସୀମିତ ଥିଲା ନା ଡିଜାଇନ, ଏବେ ବହୁତ ପ୍ରକାରର ଡିଜାଇନ ତା ଭିତରେ ସାମିଲ ହେଉଛି। ଏବେ ବହୁତ ଡିଜାଇନର ବି ବାହାରି ପଡ଼ିଲାଣି, ନୂଆ ନୂଆ ଡିଜାଇନ କରିକି ଛାଡ଼ୁଛନ୍ତି। ଆଉ ଯୋଉ କାରିଗର କାମ କରିଗଲା ପରେ କେତେ ବର୍ଷ ତାର ନିଜର ଅଭିଜ୍ଞତାରୁ ସିଏ ବି ନିଜ କିଛି ଡିଜାଇନ ନିଜ ସ୍ୱଇଚ୍ଛାରେ
0: ଦେଇପାରୁଛନ୍ତି। ଆଜ୍ଞା। ଏଇ ଯୋଉ କହିଲେ ଯେ ବହୁତ ଡିଜାଇନର ବାହାରିଲେଣି, ସେମାନେ ମଧ୍ୟ ଆପଣଙ୍କୁ ଡିଜାଇନ ସବୁ ଦଉଛନ୍ତି, ଆପଣ ମଧ୍ୟ କଣ ସେମାନଙ୍କର ସାହାଯ୍ୟ ନିଅନ୍ତି?
1: ଆମେ ତ ବିଶେଷ ଡିଜାଇନଙ୍କର ସାହାଯ୍ୟ ନଉନୁ, ଗାଁରେ ଅନ୍ୟମାନେ ନଉଛନ୍ତି। ନିଜ ଡିଜାଇନ ଯାହା ତିଆରି କରୁ ଆମେ ନିଜେ ପ୍ରାୟ କରିଦେଉ, ଆଉ ଗୋଟିଏ ଡିଜାଇନର ରଖିଛୁ ଫାଇନ୍ କାମ କରିବା ପାଇଁ, ଯୋଉ ଟାଇମରେ ଆମକୁ ସମୟ ନ ହୁଏ ଆମେ ଅନ୍ୟ କାମରେ ବ୍ୟସ୍ତ ଥାଉ, ତାଙ୍କୁ ଦେଇକି କିଛି ଡିଜାଇନ କରୁ।
0: ଆଜ୍ଞା। କଥା ପ୍ରସଙ୍ଗରେ ଆପଣ କହୁଥିଲେ ଯେ ଆପଣ ନିଜର କାମ ପାଇଁକି ପୁରସ୍କାର ମଧ୍ୟ ପାଇଛନ୍ତି, ତେବେ କଣ ପୁରସ୍କାର ପାଇଛନ୍ତି?
1: 2007 ନ୍ୟାସନାଲ ଆୱାର୍ଡ ପାଇଛି,
0: ଜାତୀୟ ପୁରସ୍କାର ପାଇଛନ୍ତି। ଏଇ ପୁରସ୍କାର ପାଇଁକି ଆପଣ କେମିତି ଆବେଦନ କରିଥିଲେ?
1: ପୁରସ୍କାର ପାଇଁକି ଆମେ ଆଗ ଆମର ଯୋଉ ଜୋନ୍ରେ ଏଡିଟି ଅଫିସ୍ ଅଛି, ସେଇ ଏଡିଟି ଅଫିସ୍ କି ଫର୍ମ ଆସେ, ସେଇ ଫର୍ମ ଆମେ ପୂରଣ କରିକି ଆଉ ଶାଢ଼ୀ ସହିତ ସେଠି ଡିପୋଜିଟ୍ କରୁ।
0: ଆଜ୍ଞା।
1: ତାପରେ ସେ ସେଣ୍ଟରକୁ ଯାଇକି
0: ସେଠି ସେମାନେ ବାଛନ୍ତି କାହାକୁ ଦେବେ। ଆପଣ ଯେତେବେଳେ ପୁରସ୍କାର ପାଇଁକି ଫର୍ମଟି ପକେଇଲେ, ଆବେଦନ କଲେ, ନିଜକୁ କେମିତି ସେଥିପାଇଁ ପ୍ରସ୍ତୁତ କରିଥିଲେ?
1: କାରିଗର ଯେତେବେଳେ କାମ କରିବାକୁ ବାହାରେ ସିଏ କେତେବେଳେ କ'ଣ ହବ ସେଇଟା ଚିନ୍ତା କରେନି, ସେ ସବୁବେଳେ ଚାହେଁ କ'ଣ ମୁଁ ନୂଆ ଡିଜାଇନ କରିପାରିବି।
0: ଆଜ୍ଞା। ନିଜର ସବୁଠୁ
1: ଭଲଟା ଦେବି, ସେମିତି କରିବା ସମୟରେ କିଛି ଭଲ କାମ ବାହାରି ପଡ଼େ।
0: ଶାଢ଼ୀଟି ବୁଣିବାକୁ ଚାହିଁଥିଲେ, ଆପଣଙ୍କ ମନରେ କ'ଣ ଆସିଥିଲା ଯେ ନାଇଁ ଏଇ ଡିଜାଇନ କି ଏଇ ଶାଢ଼ୀଟି ଯଦି ମୁଁ ବୁଣେ ତାହେଲେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ?
1: ସବୁବେଳେ ଚେଷ୍ଟା କରାହୁଏ ଆମେ ଯେମିତି ଆମର ନିଜର 100% ସେଇ କାମରେ ଦେବୁ।
0: ଆଜ୍ଞା।
1: ଯେମିତି ଜଣେ ଲୋକକୁ ଗୋଟେ ଶାଢ଼ୀ ସବୁବେଳେ ପିନ୍ଧିଲେ ଭଲ ଲାଗେନି, କାରିଗରକୁ ବି ଗୋଟିଏ କାମ କରିବାକୁ ସବୁବେଳେ ହେତେ ଆଗ୍ରହ ଆସେନି, ଯେତେ ନୂଆ ନୂଆ କାମ ଆମେ କରିବା ସେତେ ଆଗ୍ରହ ବଢିବ, ଆଉ ସେତେ ନିଜର ଅଭିଜ୍ଞତା ବି ଅଧିକ ହବ, ଆଉ ସବୁ କାମ ବି ତମେ ସହଜରେ କରିପାରିବ, ଯୋଉଟା କି ଅନ୍ୟମାନଙ୍କୁ କଷ୍ଟ ଲାଗୁଥିବ ତମକୁ ସେଇଟା ସୁବିଧାରେ, କାରଣ ତମେ ସବୁବେଳେ ନୂଆ ନୂଆ କାମ କଲ, ନୂଆ ଅଭିଜ୍ଞତା ପାଇଲ, ଗୋଟେ ପରେ ଗୋଟେ ପାହାଚ ଚଢିବାକୁ ବି ତମକୁ ସୁବିଧା ହେଇଯିବ।
0: ଆଜ୍ଞା। ଖୁବ ସୁନ୍ଦର କଥାଟିଏ କହିଲେ। ପୁରସ୍କାର ପାଇଁ ଆପଣ ଯୋଉ ଶାଢ଼ୀଟି ପଠେଇଥିଲେ ସେଥିରେ କଣ ଡିଜାଇନ କରିଥିଲେ?
1: ସେଥିରେ ଥିଲା ଆମର ଲକ୍ଷ୍ମୀ ପୂଜା ଝୋଟି।
0: ଆଜ୍ଞା।
1: ମାର୍ଗଶିର ମାସରେ ସବୁ ଗୁରୁବାରରେ ବିଭିନ୍ନ ପ୍ରକାର ଝୋଟି ପଡ଼େ, ସେଇ ଝୋଟିକି ଦେଖିକି ମୁଁ ସେଥିରେ 6 ଡିଜାଇନର ଝୋଟି କରିସାରି ଭିତରେ କରିଥିଲି, ଆଉ ଆଞ୍ଚଳରେ ଅଲଗା ଆଉ ଗୋଟିଏ ଝୋଟି ହେଇଥିଲା, ସେଥିରେ ହାତୀର ଚିତ୍ର ଥିଲା, ଦୀପାଳି ବି ଥିଲା।
0: ଆପଣ ଯେତେବେଳେ

0: ଶୁଣିଲେ ଯେ ଆପଣଙ୍କୁ ପୁରସ୍କାର ମିଳିଛି, ଆପଣ ପୁରସ୍କାର ପାଇଁ କି ମନୋନୀତ ହେଇଛନ୍ତି, ସେତେବେଳକୁ ଆପଣଙ୍କୁ କେମିତି ଲାଗିଥିଲା?
1: ସେତେବେଳେ ତ ବହୁତ ଖୁସି ଲାଗିଥିଲା,
0: ଆଜ୍ଞା,
1: କାରଣ ଆଗରୁ ତ କିଛି ଆଶା କରି
0: ନଥିଲି।
1: ନଥାଇଲା, କିନ୍ତୁ ଯେତେବେଳେ ଆମଙ୍କ ପାଖରେ ଚିଠି ପହଞ୍ଚିଲା ସେତେବେଳେ ବହୁତ ଖୁସି ଲାଗିଲା।
0: ଆଜ୍ଞା,
1: ଆମେ ଏତେ ପରିଶ୍ରମ କରିକି କରିଥିଲେ, ଗୋଟେ ସଫଳତାରେ ପହଞ୍ଚିଲେ।
0: ଯେତେବେଳେ ଆପଣ ପୁରସ୍କାର ଗ୍ରହଣ କରିବା ପାଇଁ କି ଯାଇଥିଲେ, ସେ ସମୟର ଅନୁଭୂତି ସମ୍ପର୍କରେ ଆମ ସହ କିଛି ବାଣ୍ଟିବେ?
1: ଆଜ୍ଞା, ଯେତେବେଳେ ଆମେ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀରେ ପହଞ୍ଚିଲୁ, ବିଭିନ୍ନ ରାଜ୍ୟରୁ ବିଭିନ୍ନ କାରିଗରମାନେ ଆସିଥିଲେ,
0: ଆଜ୍ଞା,
1: ତାଙ୍କ ସାଥିରେ ଭେଟ ହେଲା। ତାଙ୍କ କଳା ଆଉ ଆମ କଳା ଭିତରେ କିଛି ନା କିଛି ପାର୍ଥକ୍ୟ ଥାଏ। ତାଙ୍କ ଜିନିଷ ଦେଖିକି ଆମକୁ ବି ଭାରି ଖୁସି ଲାଗେ, ଆମ ଜିନିଷ ଦେଖିକି ବି ତାଙ୍କୁ ବହୁତ ଖୁସି ଲାଗିଥିଲା। ସେ
0: ଆଜ୍ଞା,
1: ଯେଉଁ ସମସ୍ତଙ୍କର ମିଳନଟା, ସେଇଟା ବହୁତ ଆନନ୍ଦ ଦିଏ।
0: ତେବେ ଏଇ ଯେଉଁ ପୁରସ୍କାର ପାଇଲା ପରେ ଆପଣ ନିଜର କାମକୁ ନେଇକି କ'ଣ ଭାବିଥିଲେ?
1: କାମ ତ ସବୁବେଳେ ନୂଆ କଲେ ଆନନ୍ଦ ଥାଏ,
0: ଆଜ୍ଞା,
1: ଯେତେ ନୂଆ କାମ କରିବ ସେତେ ଆନନ୍ଦ ଆସେ। ଆଉ ଏଇ ବୁଣା କାମଟା ଏମିତି ଏକ କାମ, ଯେତେବେଳେ ତମକୁ ସମୟ ହେଲା ତମେ ସେତେବେଳେ ଦେଇପାରିବ,
0: ଆଜ୍ଞା,
1: କାହିଁକିନା ଏଥିରେ କିଛି ବନ୍ଧକ ନଥାଏ। ଗୋଟେ ସ୍ତ୍ରୀ ଲୋକ ପାଇଁ ଏଇଟା ହେଉଛି ସବୁଠୁ ଭଲ, କାହିଁକିନା ନିଜ ପରିବାରକୁ ଦେଖିପାରିବ, ପିଲାମାନଙ୍କୁ ଦେଖିପାରିବ, ତା ସହିତ
0: କିଛି
1: ଏଇ
0: କାମ
1: କାମ ବି କରିପାରିବ,
0: ଆତ୍ମନିର୍ଭରଶୀଳ
1: ହେଇପାରିବ।
0: ଆଜ୍ଞା, ଏଇ ଯେଉଁ ଆମର ଖଣ୍ଡୁଆ ପାଟର ଚାହିଦା ଆମ ରାଜ୍ୟରେ ତ ନିଶ୍ଚିତ ଭାବରେ ରହିଛି, ତେବେ ଆମ ରାଜ୍ୟ ବାହାରେ ଏବଂ ବିଦେଶରେ ଆର ଚାହିଦା କେମିତି ରହିଛି?
1: ପ୍ରତିବର୍ଷ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିଦେଶରୁ ବହୁତ ଲୋକ ଆମ ଘରକୁ ଆସନ୍ତି ସବୁ ଦେଖିବା ପାଇଁ, କାହିଁକିନା ସବୁବେଳେ ଆମ ଘରେ ନୂଆ ନୂଆ ଡିଜାଇନ୍ର କାମ ଚାଲିଥାଏ,
0: ଆଜ୍ଞା,
1: ତେଣୁ ପର୍ଯ୍ୟଟକମାନେ ଦେଖିବାକୁ ଆସନ୍ତି, ବହୁତ ବି ଖୁସି ହେଇକି ଯାଆନ୍ତି ସବୁ ଦେଖିଲା ପରେ।
0: ଆପଣ ନିଜର ଯେଉଁ କାମ କରୁଛନ୍ତି, ଯେଉଁ ଶାଢ଼ୀ ବା ଷ୍ଟୋଲ ବୁଣୁଛନ୍ତି, ତାକୁ ବିକ୍ରିବଟା କେମିତି କରନ୍ତି?
1: ଆମ ଘରକୁ ଯେଉଁମାନେ ଆସୁଛନ୍ତି ଦେଖା କରିବା ପାଇଁ, ସେଥିରେ କିଛି ବି କଷ୍ଟମର ଆସୁଛନ୍ତି, ବାହାରେ ବି କିଛି ଫୋନରେ ଯୋଗାଯୋଗ କରିକି ଡିଜାଇନ ଫଟୋ ଛାଡ଼ିଲା ପରେ ନିଅନ୍ତି, ବିଦେଶ ଲୋକ ବି ଆମର ଫୋନରେ ଯୋଗାଯୋଗ କରିକି କିଛି ଶାଢ଼ୀ ନିଅନ୍ତି ଆମଠୁ।
0: ବିଦେଶକୁ ଯେଉଁ ଶାଢ଼ୀ ଆପଣ ପଠାନ୍ତି, ତାର ଯେଉଁ ଡିଜାଇନ ଆପଣ ନିଜେ ତିଆରି କରିକି ଦିଅନ୍ତି ନା ସେମାନେ ମଧ୍ୟ କିଛି ଡିଜାଇନ ଦିଅନ୍ତି ଆପଣଙ୍କୁ କରିବା ପାଇଁ?
1: କିଛି ଡିଜାଇନ ଆମେ ନିଜେ ଯେଉଁ କରିଥାଉ ସେମାନେ ଆମ ଡିଜାଇନକୁ ପସନ୍ଦ କରନ୍ତି, ସିଏ ଭିଡ଼ିଓ କଲରେ ଦେଖିଲା ପରେ ସେମାନେ ପସନ୍ଦ କରନ୍ତି। ଆମେ ବୁଣିଥିବା ୱାଲହାଙ୍ଗ ଶାଢ଼ୀ କିଛି ମ୍ୟୁଜିୟମରେ ରହିଛି।
0: କୋଉ କୋଉ ମ୍ୟୁଜିୟମରେ ରହିଛି?
1: କାଲିକୋ ମ୍ୟୁଜିୟମରେ ରହିଛି, ଆମର ଓଡ଼ିଶା ଷ୍ଟେଟ ମ୍ୟୁଜିୟମରେ ରହିଛି, କଳାଭୂମିରେ ରହିଛି, INA ମାର୍କେଟ ଯେଉଁ ଦିଲ୍ଲୀ ସେଠି ବି
0: ପ୍ରଦର୍ଶନ କରାଯାଇଛି,
1: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳା କେନ୍ଦ୍ରରେ ବି ରହିଛି।
0: ତେବେ ଆପଣଙ୍କ ପରିବାରରେ ଆପଣଙ୍କ ଛଡ଼ା ଆଉ କିଏ ସବୁ ବୁଣାବୁଣି କରନ୍ତି?
1: ଆମ ପରିବାରରେ ମୋ ସ୍ୱାମୀ ତ ନ୍ୟାସନାଲ ଆୱାର୍ଡ ପାଇଥିଲେ, ସନ୍ଥ କବୀର ଆୱାର୍ଡ ପାଇଛନ୍ତି, ଏ 2026ରେ ବି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଦିଅର ବି ସିଏ ନ୍ୟାସନାଲ ଆୱାର୍ଡ ପାଇଛନ୍ତି 1999 ମସିହାରେ, ଆଉ ସାନ ଚା ବି ସିଏ ଏଇ କାମ
0: ବି କରନ୍ତି,
1: ଦେଢ଼ଶୁର ମଧ୍ୟ ପାଇଛନ୍ତି ନ୍ୟାସନାଲ ଆୱାର୍ଡ।
0: କହିବାକୁ ଗଲେ ଆପଣଙ୍କର କେବଳ ବୁଣାକାର ପରିବାର ନୁହେଁ, ଆପଣ ସମସ୍ତେ ନିଜ କାମରେ ଉତ୍କର୍ଷତା ପାଇଁ ପୁରସ୍କୃତ ମଧ୍ୟ ହୋଇଛନ୍ତି।
1: ଆଜ୍ଞା,
0: ତେବେ ଯଦି ଆପଣଙ୍କୁ ପଚରାଯାଏ ଏ ଦିଗରେ ଆପଣଙ୍କ ପ୍ରେରଣା କିଏ, ତ ଆପଣ କ'ଣ କହିବେ?
1: ଏ ଦିଗରେ ମୋର ପ୍ରେରଣା ହେଉଛନ୍ତି ମୋ ସ୍ୱାମୀ,
0: ଆଜ୍ଞା,
1: କାହିଁକିନା ମୁଁ ଆସିଲା ଦିନ ଦେଖୁଛି ସିଏ ଗୋଟେ କାମକୁ କେତେବେଳେ ରିପିଟ୍ କରିକି କରନ୍ତିନି, କହିବେ ମୁଁ ଯଦି ଏଇ କାମରେ ବର୍ଷେ ବା 2 ବର୍ଷ ସମୟ ଦେଇକି ଆଉ ଥରେ କାହିଁକି ସେଇଥିରେ ସମୟ ଦେବି, ଆଉ କାହିଁକି ଗୋଟେ ନୂଆ ଡିଜାଇନ୍ ନ କରିବି ସେତିକି ସମୟ ଦେଇକି, ଯେତେ ମୁଁ ନୂଆ ଡିଜାଇନ୍ କରିବି ସେତେ ମୋର ଦକ୍ଷତା ବଢ଼ିବ, ଗୋଟେ କାମକୁ ସେ 2 ଥର ରିପିଟ୍ କରିବାକୁ ପସନ୍ଦ କରନ୍ତିନି।
0: ଆଜ୍ଞା, ତେବେ ଆପଣଙ୍କୁ ସେ କେମିତି ପ୍ରୋତ୍ସାହିତ କରିଥାନ୍ତି?
1: ସିଏ ସବୁବେଳେ ମୋତେ ସାହାଯ୍ୟ କରନ୍ତି ସବୁ କାମରେ, ଯଦି ଯୋଉଠି ମୋତେ ଟିକେ ସନ୍ଦେହ ଲାଗେ ମୁଁ ତାଙ୍କଠୁ ପରାମର୍ଶ ନିଏ। ବୁଣାବୁଣିରେ ଟ୍ରାଏ କରିବା ବେଳେ ଯଦି ଏଇ କଲର୍କୁ ଏଇ କଲର୍ ମ୍ୟାଚ୍ ହଉଛି ନା ନାହିଁ, ଏଇ ଡିଜାଇନ୍ ପାଖରେ ଏଇ ଡିଜାଇନ୍ଟା ରଖିଲେ ତାର ସୁନ୍ଦରଟା ଆସିବ ନା ନାହିଁ, ଆମେ ବସିକି ସେଇଟା ଫାଇନାଲ କରିକି କାମ ଆରମ୍ଭ ପୂର୍ବରୁ କରୁ।
0: ଆଜ୍ଞା, ବର୍ତ୍ତମାନ ସମୟରେ ଦେଖୁଥିବେ ବହୁତ ପ୍ରକାର ଆଧୁନିକ ପୋଷାକ ଆସିଲାଣି, ଶାଢ଼ୀ ବି ବିଭିନ୍ନ ପ୍ରକାରର ରହୁଛି, ତେବେ ଯୁବପିଢ଼ି ଆମର ଏଇ ଯୋଉ ପାରମ୍ପରିକ ଶାଢ଼ୀ ହଉ ବା ଡ୍ରେସ୍ ହଉ ବା ଯେକୌଣସି ଜିନିଷ ହଉ, ତା ପ୍ରତି ସେମାନଙ୍କର ଆଗ୍ରହ କେମିତି ରହିଛି, ସେମାନଙ୍କର ଦୃଷ୍ଟିଭଙ୍ଗୀ କେମିତି ରହିଛି?
1: ଚାହିଦା ଅନୁସାରେ ଯଦି ଆମେ ଡିଜାଇନ୍ କରିବା ତାହେଲେ ସେମାନେ ନିଶ୍ଚିନ୍ତ ଆକୃଷ୍ଟ ହେବେ।
0: ଆଜ୍ଞା,
1: ଆଉ ସେମାନେ ଚାହୁଁଥିବେ ଯେଉଁ ଡିଜାଇନ ଆମେ ଯଦି ନ କରିକି ଆମେ ଯାହା କରୁଛେ ସେଇଆକୁ ରିପିଟ୍ କରି ଚାଲିବା ତାହେଲେ ତ ସେମାନେ ପଛଘୁଞ୍ଚା ଦେଇଦେବେ ନା।
0: ଆଜ୍ଞା,
1: ତେଣୁ ପ୍ରଥମେ ଯୁବପିଢ଼ି କ'ଣ ଚାହୁଁଛନ୍ତି ତାକୁ ନଜରରେ ରଖିକି ଆମକୁ ଆଗକୁ ଯିବାକୁ ପଡ଼ିବ।
0: ଆଜ୍ଞା, ତେବେ ଏଥିପାଇଁ କି ଆପଣ କିଛି ସରକାରୀ ଆର୍ଥିକ ସହାୟତା

0: ନେଇଛନ୍ତି କି?
1: ଏଥିପାଇଁ ଆମେ ସରକାରୀ କିଛି ଅନୁଦାନ ବା ସହାୟତା ନେଇନୁ, କିନ୍ତୁ ଆମ ପାଖାପାଖି ଯେଉଁ ଅଛନ୍ତି ବୁଣାକାରମାନେ, ଆମର କୋପରେଟିଭ ସୋସାଇଟି ମାଧ୍ୟମରେ କର୍ମଶାଳା ପାଇଁ ଘର, ଲାଇନ୍ କଟିଗଲା ବେଳେ କାମ କରିବା ପାଇଁ ଇନଭର୍ଟର, ତନ୍ତ ବି ଲୁମ୍ ବି ସେମାନେ କିଛି କିଛି ସାହାଯ୍ୟ ନେଇଛନ୍ତି।
0: ଆଜ୍ଞା, ବର୍ତ୍ତମାନ ତ ଆପଣ ଦେଖିଥିବେ ପାୱାର ଲୁମ୍ ଆସିଗଲାଣି, ତେବେ ପାୱାର ଲୁମ୍ ଆଉ ଯୋଉ ହସ୍ତତନ୍ତ ଭିତରେ ବର୍ତ୍ତମାନ ଆପଣ କୋଉଟିକୁ ବେଶୀ ଅଗ୍ରାଧିକାର ଦେଇଥାନ୍ତି?
1: ପାୱାର ଲୁମ୍ ତାର ଅଧିକ ମାତ୍ରାରେ ଚାହୁଁଥିବା ଜିନିଷର ମେଣ୍ଟେଇ ପାରେ, ଅଳ୍ପ ସମୟରେ ବହୁତ ପ୍ରଡକ୍ଟ ହେଇପାରିବ,
0: ଅଧିକା ଲୁଗା ବୁଣା ଯାଇପାରିବ।
1: କିନ୍ତୁ ହ୍ୟାଣ୍ଡଲୁମ୍ ଯୋଉ କାମଟା କରିପାରୁଛି ସେଟା ପାୱାର ଲୁମ୍ କେବେ ବି କରିପାରିବ ନାହିଁ, କାହିଁକି ନା ଆମ ଯୋଉ ନିଖୁଣତା ପାୱାର ଲୁମ୍ରେ ଟାଇଡାଇ ଡିଜାଇନ୍ର କୌଣସି ପ୍ରିଣ୍ଟେଡ୍ ଭଳିଆ କରିକି ବାହାର କରିପାରିବା ନାହିଁ। ଆମେ ହ୍ୟାଣ୍ଡଲୁମ୍ରେ କ'ଣ କଲେ ତାକୁ ପୁରା ନିଖୁଣ ଭାବେ ତୁଳିରେ ଆଙ୍କିଲା ଭଳିଆ ଉଠେଇ ପାରିବା, କିନ୍ତୁ ପାୱାର ଲୁମ୍ ତାକୁ ଉଠେଇ ପାରିବନି। କି ଜାକେଟ୍ କାମରେ ଗୋଟେ ଡିଜାଇନ୍ ସେ ଖଞ୍ଜି ଦେଲେ ସେଇଟା ରିପିଟ୍ ରିପିଟ୍ କରିକି ଚାଲିଲା ପାୱାର ଲୁମ୍ରେ, କିନ୍ତୁ ଆମେ ହାତ କାମରେ କ'ଣ କଲେ ପ୍ରତି ଡିଜାଇନ୍ ବଦଳେଇ ପାରିବା। ବର୍ତ୍ତମାନ ଗୋଟେ ମାଛ କରିଛେ, ତା ପାଖଟାକୁ ଆମେ କଇଁଛ କରିପାରିବା, ତା ପାଖଟାକୁ ରୁଦ୍ରାକ୍ଷ କରିପାରିବା, ତା ପାଖଟାକୁ ଫୁଲ କରିପାରିବା, କିନ୍ତୁ ଆମେ ହାତରେ କଲେ ବଦଳେଇ ପାରିବା, କିନ୍ତୁ ପାୱାର ଲୁମ୍ରେ ଯାହା ଖଞ୍ଜା ହେଇଛି ତାହା ରହିଯିବ।
0: ଆଜ୍ଞା,
1: ଆମର ଗୋଟେ କାମ ଚାଲିଥିଲା କୋଣାର୍କ ମନ୍ଦିର, ଟାଇଡାଇ ନୁହଁ, ବିଦେଶରୁ ଜଣେ ଆସିଲେ, ପ୍ରତିବର୍ଷ 3 ବର୍ଷ ଆସିଛନ୍ତି, କହିକି ଗଲେ ଏ କାମ ପାୱାର ଲୁମ୍ରେ କେବେ ବି ସମ୍ଭବ ନୁହଁ।
0: ତେବେ ଗୋଟିଏ ଶାଢ଼ୀ ବୁଣିବାକୁ ଆପଣଙ୍କୁ କେତେ ଦିନ ଲାଗିଥାଏ?
1: ଗୋଟେ ଗୋଟେ ଶାଢ଼ୀ 1 ବର୍ଷ 2 ବର୍ଷ ନେଇଯାଏ।
0: ଆଜ୍ଞା,
1: ଆଉ ଆମର ଯୋଉ ନର୍ମାଲ ଶାଢ଼ୀ 15 ଦିନ ମାସେ 2 ମାସ ଭିତରେ ବି ଗୋଟେ ଗୋଟେ ଶାଢ଼ୀ ବାହାରିପାରେ।
0: ଆଜ୍ଞା, ଯୋଉ ନୂଆପାଟଣା ଖଣ୍ଡୁଆ ଶାଢ଼ୀ ଅଛି ତା ଦେହରେ ସୂତା ଶାଢ଼ୀ ମଧ୍ୟ କରାଯାଉଛି ଏବଂ ପାଟ ଶାଢ଼ୀ ମଧ୍ୟ କରାଯାଉଛି, ଏ ଦୁଇଟି ଭିତରେ ବୁଣିବା ପାଇଁ କି ବା ଡିଜାଇନ୍ କରିବା ପାଇଁ କଣ ସେମାନଙ୍କ ଭିତରେ ଫରକ କରିଥାନ୍ତି?
1: ଡିଜାଇନ୍ କରିବାରେ ଫରକ କିଛି ନଥାଏ।
0: ଆଜ୍ଞା,
1: ଏତିକି ଫରକ ଥାଏ ସୂତାଟା କ'ଣ ହେଉଛି ଆମର ମେସିନରେ ଆସୁଛି, ତାର ପ୍ରୋସେସିଂ ଅଲଗା, ପାଟର ପ୍ରୋସେସିଂ ଅଲଗା।
0: ଆପଣ ଘର ପରିବାର କଥା ବୁଝୁଛନ୍ତି, କାମ ମଧ୍ୟ କରୁଛନ୍ତି ଏବଂ ନିଜର କାମ ପାଇଁ ପୁରସ୍କୃତ ମଧ୍ୟ ହେଇଛନ୍ତି, ତେବେ ଏତେ ଗୁଡ଼ିଏ କାମକୁ ଆପଣ ସମୟ କେମିତି ଦିଅନ୍ତି?
1: ଆମର ହେଉଛି ଜଏଣ୍ଟ ଫ୍ୟାମିଲି, ସମସ୍ତଙ୍କ ସାଥିରେ ସମସ୍ତଙ୍କର ସମ୍ପର୍କ ନିବିଡ଼, ତେଣୁ ପିଲାମାନଙ୍କ କଥା ବୁଝା ହେଲା, ରୋଷେଇବାସ ସମୟରେ ରୋଷେଇ ହେଲା। ଆଉ ହ୍ୟାଣ୍ଡଲୁମ୍ କାମ ତ ଏମିତି ହେଉଛି କିଛି ଟାଇମ୍ ତାର ନଥାଏ, ଏଇ ଟାଇମ୍ରେ କରିବା ବୋଲି ଆମକୁ ଯେତେବେଳେ ଟାଇମ୍ ମିଳେ ସେତେବେଳେ କାମ କରୁ।
0: ତଥାପି ଦିନକୁ ଏଥିପାଇଁ କି ଆପଣ କେତେ ସମୟ ଦିଅନ୍ତି?
1: 6-7 ଘଣ୍ଟା
0: ଦିଅନ୍ତି
1: ସମୟ।
0: ଯେତେବେଳେ ବୁଣାବୁଣି କାମ ଟିକେ କମ୍ ଥାଏ, ଘର କାମ ମଧ୍ୟ ସରିଯାଇଥାଏ, ସେଇ ଯୋଉ ଅବସର ସମୟ ଟିକେ ଆପଣଙ୍କୁ ମିଳେ, ଆପଣ କ'ଣ କରନ୍ତି?
1: ଯଦି ଫାଙ୍କା ଥାଏ, ପିଲାମାନେ ପଢାପଢି କରୁଛନ୍ତି ବାହାରେ ରହୁଛନ୍ତି, ତାଙ୍କ ପାଖରେ ଯାଇକି ସମୟ କଟା ହୁଏ।
0: ଆଜ୍ଞା,
1: ଆଉ ନହେଲେ ଯଦି ସେମିତି ସମୟ ନାହିଁ ପିଲାମାନଙ୍କର ବି, ଆଗକୁ କ'ଣ ଡିଜାଇନ୍ କରିବା ତା ବିଷୟରେ ଚିନ୍ତା କରାହୁଏ।
0: ଆଜ୍ଞା, ଏଇ ଯୋଉ ଡିଜାଇନ୍ ଗୁଡିକ କ'ଣ ଆପଣ କାଗଜରେ ଉଠେଇଥାନ୍ତି?
1: ହଁ, କିଛି ଡିଜାଇନ୍ କାଗଜରେ ଉଠା ହୁଏ, କିଛି ଡିଜାଇନ୍ ଆମେ କରିବା ଭିତରେ ଆମର ଅନୁଭୂତି ହେଇଗଲାନି, ଆମେ
0: ସିଧାସଳଖ ଉଠେଇଦେଉ,
1: ସେଟା ଆମ ନିଜର ଦକ୍ଷତା ଉପରେ ନିର୍ଭର କରେ।
0: ଆଜ୍ଞା, ଯଦି ଯୁବପିଢ଼ି ଏ ଦିଗରେ ଆଗକୁ ଆସିବାକୁ ଚାହିଁବେ, ସେମାନେ ଏଇ ବୁଣାବୁଣିକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିବାକୁ ଚାହିଁବେ, ତାହେଲେ ସେମାନଙ୍କୁ କୋଉ ଦିଗ ପ୍ରତି ଧ୍ୟାନ ଦେବା ଦରକାର?
1: ପ୍ରଥମେ ହେଉଛି ନିଜର ଲକ୍ଷ୍ୟ, କାମ କରିବାକୁ ହେଲେ ଆଗ ଗୋଟେ ଜାଗା କେନ୍ଦ୍ରିତ କରିବାକୁ ପଡିବ, ଆଉ ନିଷ୍ଠା, ମୁଁ ଯୋଉ କାମଟା କରୁଛି ସେଇଟା ଯେମିତି ସୁଚାରୁ ରୂପେ ଠିକ ଟାଇମ୍ରେ ଆଉ ଠିକ ତାରେ ବାହାରିବ, ଟାଇମ୍ ପଛେ ଟିକେ ମୁଁ ଅଧିକ ନିଏ,
0: କାମଟି ଯେମିତି ସୁନ୍ଦର ହେଇଯିବ,
1: ନିଖୁଣ ରୂପେ ବାହାରିବ, ତା ସାଥିରେ ବି ପରିବାର ପୋଷଣ ପାଇଁ ନଜର କରିବାକୁ ପଡିବ। ଖାଲି ଡିଜାଇନ୍ କଲେ ଯୋଉ ବର୍ଷ ବର୍ଷ ସଂଖ୍ୟା ଲାଗିଗଲେ, ବର୍ଷ ବର୍ଷ ସଂଖ୍ୟାରେ ତ ପରିବାର ଚଳିବାଟା କଷ୍ଟ ହେଇଯିବ।
0: ଆଜ୍ଞା,
1: ତେଣୁ ଡିଜାଇନ୍ କିଛି କରିବାକୁ ପଡିବ, ତା ସାଥିରେ ନିଜର ଗୁଜୁରାଣ ମେଣ୍ଟେଇବା ପାଇଁ ବି କିଛି କମର୍ସିଆଲ କାମ କରିକି ପରିବାର ଚଳେଇବାକୁ ପଡିବ।
0: ଏଇ କାମକୁ ଶିଖିବା ପାଇଁ କି ଯୁବପିଢ଼ି ଆପଣଙ୍କ ପାଖକୁ କେବେ କିଛି ତାଲିମ ନେବା ପାଇଁ ଆସିଛନ୍ତି କି?
1: ରେଗୁଲାର ତାଲିମ ନେବା ପାଇଁ ଆସିନାହାନ୍ତି, କିନ୍ତୁ ଯାହାର ଯୋଉଠି ଅସୁବିଧା ହୁଏ ସନ୍ଦେହ ରହେ ପଚାରିକି ଅଧଘଣ୍ଟେ ଘଣ୍ଟେ ତାଙ୍କୁ ଆମେ ସମୟ ଦେଇକି ଡିଜାଇନ୍ଟା ବସେଇଦେବୁ, ତାପରେ ଆମେ ଗୋଟେ ଡିଜାଇନ୍ ତାଙ୍କର ଧଡ଼ିରେ ବାନ୍ଧିଦେଲା ପରେ ସିଏ ଆଉ ସେଇ ଡିଜାଇନ୍ କି ଦେଖିକି ଅନ୍ୟ ଡିଜାଇନ୍ ଗୁଡା ବାନ୍ଧି ଦିଅନ୍ତି।
0: ଆଜ୍ଞା, ନିଜର କାମକୁ ନେଇକିରି ଆଗକୁ ଆପଣଙ୍କର କ'ଣ ଯୋଜନା ରହିଛି?
1: ଯେପର୍ଯ୍ୟନ୍ତ କର୍ମ ଚାଲୁଛି ସେପର୍ଯ୍ୟନ୍ତ କେମିତି ଆମର କଳା ବଞ୍ଚି ରହିବ, ଓଡ଼ିଶାର କଳା ବାହାରେ କେମିତି ବିସ୍ତୃତ ହବ, ଆଉ ଓଡ଼ିଶାର କଳା କେତେ ନିଖୁଣ ସେଇଟା ବି ଆମକୁ ଲୋକଙ୍କୁ ଜାଣିବାକୁ ପଡିବ। ଏଇ ଦିଗରେ ମୋର କାମ।

0: କରିବାର ଇଚ୍ଛା ଅଛି, କାରଣ ଆମର କଳା ଯେମିତି ବାହାରେ ନା କରୁ।
1: ଖୁବ ସୁନ୍ଦର କଥାଟିଏ କହିଲେ। ନିଶ୍ଚିତ ଭାବରେ ଆମ ଶାଢ଼ୀର ତ ବହୁତ ଚାହିଦା ରହିଛି, ଆଉ ଏ ଦିଗରେ ଆପଣ କାମ ବି କରୁଛନ୍ତି, ଆଗକୁ ଲକ୍ଷ୍ୟ ରଖିଛନ୍ତି ଏ ଦିଗରେ ଆହୁରି ଆଗକୁ ବଢିବା ପାଇଁ। କି ଆପଣଙ୍କର ଏଇ କଥା ଅନ୍ୟମାନଙ୍କୁ ନିଶ୍ଚୟ ପ୍ରେରଣା ଦେଇଥିବ। ଶେଷରେ ଆମର ଶ୍ରୋତାମାନଙ୍କୁ ଆପଣ କଣ କହିବାକୁ ଚାହିଁବେ?
0: ଏତିକି ଅନୁରୋଧ, ଆପଣ ଯିଏ ଯୋଉ କାମ କରନ୍ତୁ ତାକୁ ଉପଯୁକ୍ତ ସମୟ ଆଉ ନିଜର ନିଷ୍ଠା ସାଧନାରେ କାମ କଲେ କାମଟା ସମସ୍ତଙ୍କ ମନ ଛୁଆଁ ହେଇପାରିବ।
1: ଆପଣ ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ଆପଣଙ୍କର ଅଭିଜ୍ଞତା, ଆପଣଙ୍କର କାମ ବିଷୟରେ ଆମ ସହ ଅନେକ କଥା ବାଣ୍ଟିଲେ। ଏଇ ଆଲୋଚନା ପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଯଶୋଧାରା ପାତ୍ରଙ୍କ ସହ ଆଲୋଚନା। ହସ୍ତତନ୍ତ ଦିବସ, ଯାହାକି ସ୍ୱଦେଶୀ ଜିନିଷ ବିଶେଷ କରି ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ 2015 ଆରମ୍ଭ କରାଯାଇଥିଲା, ଏଥିପାଇଁ ଅଗଷ୍ଟ 7 ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଉଛି। ପରମ୍ପରା ମଧ୍ୟରେ ନୂତନତାକୁ ସାମିଲ କରିବା, ସ୍ଥାନୀୟ ଶିଳ୍ପ ତଥା ବୁଣାକାରମାନଙ୍କ ଯୋଗଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଆସନ୍ତୁ ସମସ୍ତେ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ହସ୍ତତନ୍ତ ବସ୍ତ୍ର କିଣିବା ଆଉ ପିନ୍ଧିବା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି। ମୁଁ ନିର୍ମାଲ୍ୟ, ନମସ୍କାର।

0: ଶୁଣିଲେ ନାରୀ ମହଲ।
1: ଦଶ ଲକ୍ଷର ଲଟେରୀ ମୋତେ, ୱାଓ।
2: ନକଲି ଅଫର୍ସ ପ୍ରତି ସାବଧାନ।
3: ଆର୍ବିଆଇ କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଶୁଣନ୍ତୁ ଏକ ବିଶେଷ ସୂଚନା। ଅଗଷ୍ଟ 8 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00 11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ଅଙ୍ଗଦାନ ମହତଦାନ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ରାଜ୍ୟ ଚିକିତ୍ସା ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକ୍ଟର ଉମାକାନ୍ତ ଶତପଥୀ ଏବଂ ରାଜ୍ୟ ଅଙ୍ଗ ଏବଂ ଟିସୁ ପ୍ରତ୍ୟାରୋପଣ ସଂଗଠନର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ବିଭୂତିଭୂଷଣ ନାୟକ। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ। ହସ୍ତତନ୍ତ ଜୀବିକାର ମାଧ୍ୟମ ହେବା ସହ ସାମଗ୍ରିକ ବିକାଶର ଏକ ଶକ୍ତିଶାଳୀ ଉପକରଣ କହିଲେ ରାଷ୍ଟ୍ରପତି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ 22 ଜଣଙ୍କୁ କଲେ ପୁରସ୍କୃତ। ସଂସଦର ଅନୁମୋଦନ ଲାଭ କଲା କ୍ଷୁଦ୍ର ଅଣୁ ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଆଜି ପାଇଁ ମୁଲତବୀ। ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥିର ନବସୃଜନାତ୍ମକ ଏବଂ ନିରନ୍ତର ବିକାଶ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଗଠନ ପାଇଁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ଯୋଗଦେଇ କହିଛନ୍ତି, ହସ୍ତତନ୍ତ କେବଳ ଲୋକଙ୍କ ଜୀବିକାର ମାଧ୍ୟମ ନୁହେଁ, ବରଂ ସାମଗ୍ରିକ ବିକାଶର ଏକ ଶକ୍ତିଶାଳୀ ଉପକରଣ। ଭାରତର ସଂସ୍କୃତି ଏବଂ ସଭ୍ୟତାର ଯାତ୍ରାରେ

0: ହସ୍ତତନ୍ତ ଏକ ପ୍ରମୁଖ ଅଂଶ ହୋଇଆସିଛି। ହସ୍ତତନ୍ତ ମାଧ୍ୟମରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସାହନ ଦେବା ସହ ନିଯୁକ୍ତି, ମହିଳା ସଶକ୍ତିକରଣ, କଳା ସଂସ୍କୃତି ଏବଂ ପ୍ରକୃତି ପ୍ରତି ପ୍ରେମର ପ୍ରଚାର ପ୍ରସାର ହୋଇପାରିଛି। ରାଷ୍ଟ୍ରପତି କହିଛନ୍ତି ହସ୍ତତନ୍ତ ଶିଳ୍ପ ଆପଣାଇବା ଦ୍ୱାରା ଦେଶରେ 35 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ରୋଜଗାରକ୍ଷମ ହୋଇପାରିଛନ୍ତି, ସେଥିମଧ୍ୟରୁ କେବଳ 25 ଲକ୍ଷ ହେଉଛନ୍ତି ମହିଳା। ଭାରତର ସ୍ୱାଧୀନତା ସଂଗ୍ରାମରେ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ମଧ୍ୟ ହସ୍ତତନ୍ତର ପ୍ରମୁଖ ଭୂମିକା ରହିଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି।
1: और भारत के हथकथा क्षेत्र से जुड़े सभी लोगों को बहुत बहुत शुभकामनाएं देती हूँ।
0: ରାଷ୍ଟ୍ରପତି ଆଜି 2025 ବର୍ଷ ପାଇଁ 3 ଜଣଙ୍କୁ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ 19 ଜଣଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସମ୍ମାନ ବୁଣାକାରମାନଙ୍କୁ ତାଙ୍କ ନବସୃଜନ ଏବଂ ହସ୍ତତନ୍ତ ପରମ୍ପରାର ସମୃଦ୍ଧି କ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଏହି ଅବସରରେ 4 ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାଗରିକଙ୍କୁ ଉତ୍ସାହର ସହିତ ଏ ଦିବସ ପାଳନ ଲାଗି ଆହ୍ୱାନ ଦେଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି 1905 ଆଜିର ଦିନରେ ଭାରତର ସ୍ୱାଧୀନତା ସଂଗ୍ରାମରେ ସ୍ୱଦେଶୀ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା। ସମାଜର ପ୍ରତ୍ୟେକ ବର୍ଗର ଲୋକ ମିଳିତ ଭାବରେ ବ୍ରିଟିଶ ଶାସନ ବିପକ୍ଷରେ ଲଢ଼େଇ ଲଢ଼ିଥିଲେ। ଏହି ଅବସରରେ ଦେଶର ହସ୍ତତନ୍ତ କାରିଗର ଏବଂ ସେମାନଙ୍କର ପରିବାରକୁ ସହାୟତା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ହସ୍ତତନ୍ତ ସାମଗ୍ରୀର ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି।
2: 7 अगस्त हैंडलूम डे हमने इतने ही उत्साह और उमंग के साथ हैंडलूम डे मनाना है और हैंडलूम डे मनाने का मतलब है बुनकर परिवार। और आप भी तो इस प्रकार से एक हैंडलूम की वैरायटी के साथ GRWM वीडियो करके दुनिया के सामने अपनी बात रख सकते हैं, हैंडलूम के लिए लोगों को प्रेरित कर सकते हैं। हमारा काम है आत्मनिर्भर भारत बनाने के लिए गरीब परिवारों को भी आर्थिक रूप से समृद्ध कर। आइए हम स्वयं हैंडलूम से कुछ न कुछ खरीदें।
0: ଓଡ଼ିଶାର 2 ଜଣ ବୁଣାକାର ଆଜି ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି। ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଲାଗି ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ରାମ ମେହେର ଏବଂ ଜଗତସିଂହପୁର ଜିଲ୍ଲା ସିଙ୍ଗିପୁର ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଛନ୍ତି। ସଂସଦରେ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ତେବେ ଲୋକସଭାରେ ଏହା ଆଜି ଗୃହୀତ ହୋଇଥିବାବେଳେ ଗତ ସୋମବାର ଦିନ ରାଜ୍ୟସଭାରେ ଏହା ପାରିତ ହୋଇଥିଲା। ମଧ୍ୟାହ୍ନ ପରେ ଲୋକସଭା ପୁଣି ଆରମ୍ଭ ହେବା କ୍ଷଣି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନରାମ ମାଝୀ ଏହି ବିଲ୍ଟିକୁ ଆଗତ କରିଥିଲେ। ଏହି ବିଲ୍ର ଲକ୍ଷ୍ୟ ରହିଛି ବିଭିନ୍ନ ବିବାଦର ସମାଧାନ କରିବା ସହ ଦେୟଗୁଡ଼ିକ ଶୀଘ୍ର ପ୍ରଦାନ କରିବା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି। ନିଟ୍ ପ୍ରସଙ୍ଗରେ ପ୍ରତିବାଦକାରୀ ଛାତ୍ରମାନଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ବାଚସ୍କତି ଆଜି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଦିନ 11 ବେଳେ ଲୋକସଭାର କାର୍ଯ୍ୟଦିବସ ଆରମ୍ଭ ହେବା କ୍ଷଣି ବାଚସ୍କତି ଓମ୍ ବିର୍ଲା ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଆସନ୍ତା ଅଗଷ୍ଟ 9 ତାରିଖ ଦିନ ଭାରତ ଛାଡ଼ ଆନ୍ଦୋଳନର 84ତମ ବାର୍ଷିକୀ ପାଳନ କରାଯିବ। ମହାତ୍ମା ଗାନ୍ଧୀଙ୍କ ଐତିହାସିକ ଡାକରା କର ବା ମରକୁ ସ୍କରଣ କରି ଶ୍ରୀ ବିର୍ଲା କହିଥିଲେ ଜାତୀୟ ଏକତା, ସାହସ, ସତ୍ୟ ଏବଂ ଅହିଂସାର ପ୍ରତୀକ ଭାବେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିଲା। ସେ କହିଥିଲେ ଦେଶର ଗଣତନ୍ତ୍ର, ସ୍ୱାଧୀନତା, ଜାତୀୟ ଏକତା ଏବଂ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଏହି ଆନ୍ଦୋଳନର ଡାକରା ଦିଆଯାଇଥିଲା। ଏହି ଜନ ଆନ୍ଦୋଳନରେ ଭାରତର ସ୍ୱାଧୀନତା ଲାଭ କରିବାର ବାଟ ଫିଟିବା ସହ ଦେଶବାସୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଥିଲା ବୋଲି ବାଚସ୍କତି କହିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମରେ ନେତୃତ୍ୱ ତଥା ଶହୀଦମାନଙ୍କ ବଳିଦାନ ପାଇଁ ଦେଶ ସ୍ୱାଧୀନ ହୋଇପାରିଥିଲା ବୋଲି ଗୃହରେ ସାଂସଦମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦମାନଙ୍କ ଉଦ୍ଦେଶ୍ୟରେ ଗୃହରେ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ଶ୍ରୀ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ବିରୋଧୀ ଦଳ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଥିଲେ। ତେବେ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଶ୍ରୀ ବିର୍ଲା କହିଥିଲେ ସଂସଦ ହେଉଛି ଆଲୋଚନାର ଏକ ଅନୁଷ୍ଠାନ ଯେଉଁଥିରେ ବିଭିନ୍ନ ପ୍ରଶ୍ନୋତ୍ତର ଆଲୋଚନା କରାଯାଇ ମତ ବିନିମୟ ହୋଇଥାଏ। ତେବେ ବିରୋଧୀଙ୍କର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ହେଉନାହିଁ ବୋଲି ଶ୍ରୀ ବିର୍ଲା କହିଥିଲେ।
3: लोकतंत्र को सशक्त और मजबूत करना है तो चर्चा और संवाद ही इसका रास्ता है। मैं आपसे हर बार आग्रह करता हूं, लेकिन आपका आचरण संसदीय मर्यादाओं के अनुरूप नहीं है। इस पर आपको विचार करना चाहिए। सदन, चर्चा, संवाद और विशेष रूप से प्रश्नकाल के अंदर माननीय सदस्यों के महत्वपूर्ण प्रश्न के

0: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ହସ୍ତତନ୍ତ ଜୀବିକାର ମାଧ୍ୟମ ହେବ।

0: ସହ ସାମଗ୍ରିକ ବିକାଶର ଏକ ଶକ୍ତିଶାଳୀ ଉପକରଣ କହିଲେ ରାଷ୍ଟ୍ରପତି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର 2 ଜଣଙ୍କ ସମେତ 22 ଜଣଙ୍କୁ କଲେ ସମ୍ମାନିତ। ଖାଦ୍ୟ ପ୍ରକ୍ରିୟାକରଣର କେନ୍ଦ୍ରସ୍ଥଳୀ ହେବ ରାଜ୍ୟ, ନୂଆଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ ସମ୍ମିଳନୀରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ ନବସୃଜନଶୀଳ ଏବଂ ନିରନ୍ତର ବିକାଶ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଗଠନ ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱ ଏବଂ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି 12 ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ 12 ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ଯୋଗଦେଇ କହିଛନ୍ତି, ହସ୍ତତନ୍ତ କେବଳ ଲୋକଙ୍କ ଜୀବିକାର ମାଧ୍ୟମ ନୁହେଁ, ବରଂ ସାମଗ୍ରିକ ବିକାଶର ଏକ ଶକ୍ତିଶାଳୀ ଉପକରଣ। ଭାରତର ସଂସ୍କୃତି ଏବଂ ସଭ୍ୟତାର ଯାତ୍ରାରେ ହସ୍ତତନ୍ତ ଏକ ପ୍ରମୁଖ ଅଂଶ ହୋଇଆସିଛି। ହସ୍ତତନ୍ତ ମାଧ୍ୟମରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସାହନ ଦେବା ସହ ନିଯୁକ୍ତି, ମହିଳା ସଶକ୍ତିକରଣ, କଳା ସଂସ୍କୃତି ଏବଂ ପ୍ରକୃତି ପ୍ରତି ପ୍ରେମର ପ୍ରଚାର ପ୍ରସାର ହୋଇପାରିଛି। ରାଷ୍ଟ୍ରପତି କହିଛନ୍ତି, ହସ୍ତତନ୍ତ ଶିଳ୍ପ ଆପଣେଇବା ଦ୍ୱାରା ଦେଶରେ 35 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ରୋଜଗାରକ୍ଷମ ହୋଇପାରିଛନ୍ତି, ସେଥିମଧ୍ୟରୁ କେବଳ 25 ଲକ୍ଷ ହେଉଛନ୍ତି ମହିଳା। ଭାରତର ସ୍ୱାଧୀନତା ସଂଗ୍ରାମରେ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ମଧ୍ୟ ହସ୍ତତନ୍ତର ପ୍ରମୁଖ ଭୂମିକା ରହିଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି।
1: हमारे हथकथा सेक्टर में भारत की रूरल प्रीमियम इकोनॉमी का सबसे सुंदर और मानवीय उदाहरण बनने की संभावनाएं बलबती हुई। महत्वपूर्ण हैंडलूम क्लस्टर्स को आधुनिक प्रौद्योगिकी और सामूहिक प्रशिक्षण विधियों से जोड़ा जा रहा है। बुनकरों की आय बढ़ाने के लिए अनेक पारदर्शी उपाय सरकार ने हाथ में लिए हैं।
0: ରାଷ୍ଟ୍ରପତି ଆଜି 2025 ବର୍ଷ ପାଇଁ 3 ଜଣଙ୍କୁ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ 19 ଜଣଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସମ୍ମାନ ବୁଣାକାରମାନଙ୍କୁ ତାଙ୍କ ନବସୃଜନ ଏବଂ ହସ୍ତତନ୍ତ ପରମ୍ପରାର ସମୃଦ୍ଧି କ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଏହି ଅବସରରେ 4 ଡାକଟିକଟର ମଧ୍ୟ ଉନ୍ମୋଚନ କରିଛନ୍ତି। ଓଡ଼ିଶାର 2 ଜଣ ବୁଣାକାର ଆଜି ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି। ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଲାଗି ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ରାମ ମେହେର ଏବଂ ଜଗତସିଂହପୁର ଜିଲ୍ଲା ସିଙ୍ଗିପୁର ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ଗ୍ରହଣ କରିବା ପରେ ପ୍ରଫୁଲ୍ଲ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ ଆକାଶବାଣୀକୁ କହିଛନ୍ତି,
2: ଏହି ସମ୍ମାନ କେବଳ ମୋର ନୁହେଁ, ବରଂ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ସମସ୍ତ ତନ୍ତୁବାୟ ଓ ଆମ ଗୌରମୟ ହସ୍ତତନ୍ତ ପରମ୍ପରାର ସମ୍ମାନ ପ୍ରସ୍ତୁତ କରୁଥିବା ଏଟିଏସ୍ ସିଙ୍ଗିଲ୍ କାଉଣ୍ଟ କଲର ଡବିବାଡ଼ ପଟା ଡିଜାଇନ୍ ଜଗତସିଂହପୁର ଶାଢ଼ୀ ବୁଣିବା ପାଇଁ ପ୍ରସ୍ତୁତି କାମ ସହିତ ପ୍ରାୟ 30 ଦିନର ସମୟ ଲାଗେ। ଏହି ଶାଢ଼ୀରେ ଜଗତସିଂହପୁରର ପାରମ୍ପରିକ ବୁଣା କାମ, ସୂକ୍ଷ୍ମ କାରିଗରୀ, ଓଡ଼ିଆ ସଂସ୍କୃତିର ସୌନ୍ଦର୍ଯ୍ୟର ସୁନ୍ଦର ସମନ୍ୱୟ ରହିଛି।
0: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାଗରିକଙ୍କୁ ଉତ୍ସାହର ସହିତ ଏକ ଦିବସ ପାଳନ ଲାଗି ଆହ୍ୱାନ ଦେଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, 1905 ଆଜିର ଦିନରେ ଭାରତର ସ୍ୱାଧୀନତା ସଂଗ୍ରାମରେ ସ୍ୱଦେଶୀ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା। ସମାଜର ପ୍ରତ୍ୟେକ ବର୍ଗର ଲୋକେ ମିଳିତ ଭାବରେ ବ୍ରିଟିଶ ଶାସନ ବିପକ୍ଷରେ ଲଢ଼େଇ ଲଢ଼ିଥିଲେ। ଏହି ଅବସରରେ ଦେଶର ହସ୍ତତନ୍ତ କାରିଗର ଏବଂ ସେମାନଙ୍କ ପରିବାରକୁ ସହାୟତା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ହସ୍ତତନ୍ତ ସାମଗ୍ରୀର ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗଦେଇ କହିଛନ୍ତି, ଓଡ଼ିଶାର ସାଂସ୍କୃତିକ ପରିଚୟ ସଂରକ୍ଷଣରେ ବୁଣାକାରଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ହସ୍ତତନ୍ତ କେବଳ ଏକ କପଡ଼ା ନୁହେଁ, ବରଂ ଆମ ଐତିହ୍ୟ, ମର୍ଯ୍ୟାଦା, ଦକ୍ଷତା ଏବଂ ସ୍ୱାବଲମ୍ବନର ପ୍ରତୀକ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ରାଜ୍ୟରେ ହସ୍ତତନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 6 ଜଣ ବିଶିଷ୍ଟ ବୁଣାକାରଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ଏବଂ 4 ଜଣ ବୁଣାକାରଙ୍କୁ ତନ୍ତକୃତି ପୁରସ୍କାର ପ୍ରଦାନ କରାଯାଇଛି। ବରଗଡ଼ର ବିଶିଷ୍ଟ ବୁଣାକାର ଡକ୍ଟର ସୁରେନ୍ଦ୍ର ମେହେରକୁ ଜୀବନବ୍ୟାପୀ ସାଧନାରେ ସମ୍ମାନିତ କରାଯାଇଛି। ରାଜ୍ୟପାଳ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବୁଣାକାରମାନଙ୍କ ଶିଳ୍ପ ନୈପୁଣ୍ୟ, ନିଷ୍ଠା ଓ ସୃଜନଶୀଳତା ରାଜ୍ୟର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ଜାତୀୟ ମଞ୍ଚରେ ଏକ ସ୍ୱତନ୍ତ୍ର ସ୍ୱୀକୃତି ପ୍ରଦାନ କରିଛି। ଓଡ଼ିଶାକୁ ଖାଦ୍ୟ ପ୍ରକ୍ରିୟାକରଣର କେନ୍ଦ୍ରସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଓଡ଼ିଶା ଫୁଡ୍ ପ୍ରୋ 2026 ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପ୍ରାକୃତିକ ଖଣିଜ ସମ୍ପଦରେ ଭରପୁର ରାଜ୍ୟ। ବର୍ତ୍ତମାନ ରାଜ୍ୟର ବିକାଶ ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ବିବିଧିକରଣ ଉପରେ

0: ନୀଳ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। 575 କିଲୋମିଟର ଦୀର୍ଘ ସମୁଦ୍ର ଉପକୂଳର ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି। ରେଳବାଇ ବନ୍ଦର ମାଧ୍ୟମରେ ରପ୍ତାନୀ ସହ ବଜାର ସୁବିଧା ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କୋରାପୁଟ କଫି ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ରୋଜଗାର ସୃଷ୍ଟି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: लाभ उठाते हुए हम एक्वा कल्चर मैराइन फिशरीज और सी फूड प्रक्रियाकरण का विस्तार भी और ज्यादा कर रहे हैं। ब्लू इकोनॉमी को विकसित कर रहे हैं। अभी अभी हमारा चीफ सेक्रेटरी ने आपके पास बात रखे है। ओडिशा फूड प्रोसेसिंग पॉलिसी 2022 में आपको फूड प्रोसेसिंग की वैल्यू चेन में हर तरह की सुविधा निश्चित रूप से।
0: ମୁଖ୍ୟମନ୍ତ୍ରୀ ଏହି ଅବସରରେ ଓଡ଼ିଶାରେ ନିବେଶ ପାଇଁ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ସମ୍ମିଳନୀ ମାଧ୍ୟମରେ ଜାତୀୟ ଅନ୍ତର୍ଜାତୀୟ ନିବେଶକଙ୍କ ନିକଟରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାକୁ ଉପସ୍ଥାପନ କରାଯାଉଛି। ଆସନ୍ତାକାଲି ଗ୍ରେଟର ନୋଏଡାଠାରେ ମଧ୍ୟ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ମିଳନୀର ଆୟୋଜନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସ୍ଥିର ନବସୃଜନାତ୍ମକ ଏବଂ ନିରନ୍ତର ବିକାଶ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଗଠନ ପାଇଁ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କର ତ୍ରୟୋଦଶ ବୈଠକରେ ଶ୍ରୀ ଯୋଶୀ କହିଛନ୍ତି, ମହାମାରୀ, ଆର୍ଥିକ ଅନିଶ୍ଚିତତା, ଜଳବାୟୁ ଓ ଦ୍ରୁତ ବୈଷୟିକ ପରିବର୍ତ୍ତନ ଭଳି ଆହ୍ୱାନର ମୁକାବିଲା କରିବାକୁ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ଷମ କରିବା ଆବଶ୍ୟକ। ସହଯୋଗ ଓ ସ୍ଥାୟୀ ବିକାଶ ପାଇଁ ସ୍ଥିରତା ଓ ନବସୃଜନ ପ୍ରସଙ୍ଗରେ ଆଲୋଚନା କରି ମନ୍ତ୍ରୀ କହିଛନ୍ତି, ବ୍ରିକ୍ସ ଦେଶଗୁଡ଼ିକ ପରସ୍କର ଅନୁଭୂତି, ଜ୍ଞାନ, ସଫଳ ଅଭିଜ୍ଞତାର ଆଦାନ ପ୍ରଦାନ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ନୂତନ ଦିଗନ୍ତ ମିଳିପାରିବ। ଭାରତ ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ଲୋକଙ୍କ ବିକାଶକୁ ପ୍ରାଧାନ୍ୟ ଦେଉଛି ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଉଦ୍ଭାବନ, ଯୋଗ୍ୟତା ଓ ଶିକ୍ଷାଗତ ନେତୃତ୍ୱର ଆପୋଷ ମାନ୍ୟତା ସମେତ ପ୍ରମୁଖ ପ୍ରାଥମିକତା ଉପରେ ବିଚାର ବିମର୍ଶ ହେଉଛି। ବୈଠକରେ 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ ଓ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ। ସେବା ସମବାୟ ସମିତି କିମ୍ବା ଫୁଡ୍ ଓଡ଼ିଶା .in ଚାଷୀମାନେ ନାମ ପଞ୍ଜୀକରଣ କରିପାରିବେ। ଏଥିସହ ଆଧାର କାର୍ଡ ଓ ଧାନ ଜମିର ବିବରଣୀ ଦେଇ ମଧ୍ୟ ନାମ ପଞ୍ଜୀକରଣ କରାଯାଇପାରିବ। ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଯାମିନୀ ଷଡ଼ଙ୍ଗୀ ସମୀକ୍ଷା କରିଛନ୍ତି। ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର ଗୁଣାତ୍ମକ ଓ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ଶ୍ରୀମତୀ ଷଡ଼ଙ୍ଗୀ ଗୁରୁତ୍ୱାରୋପ କରିଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ାସ୍ଥିତ କ୍ଷେତ୍ରୀୟ ବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ନିର୍ବାଚନ ସାକ୍ଷରତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବବର୍ଗଙ୍କ ମଧ୍ୟରେ ଭୋଟର ପଞ୍ଜୀକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ଚଳିତ ଖରିଫ ଋତୁ ପାଇଁ ଜିଲ୍ଲା କୃଷି ରଣନୀତି କମିଟିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟ ପଦ୍ଧତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା 4 ଜଣ ଦୃଷ୍ଟିବାଧିତ ଉଚ୍ଚ ଶିକ୍ଷାର୍ଥୀଙ୍କୁ ଲ୍ୟାପ୍ଟପ୍ ବଣ୍ଟନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଏହି ଅବସରରେ ଶିକ୍ଷାର୍ଥୀଙ୍କୁ ଏହାର ସଦୁପଯୋଗ କରିବା ସହ ସଫଳତାର ସହ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି। ପାଣିପାଗ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ସର୍ବାଧିକ 131 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ହସ୍ତତନ୍ତ ଜୀବିକାର ମାଧ୍ୟମ ହେବା ସହ ସାମଗ୍ରିକ ବିକାଶର ଏକ ଶକ୍ତିଶାଳୀ ଉପକରଣ କହିଲେ ରାଷ୍ଟ୍ରପତି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର 2 ଜଣଙ୍କ ସମେତ 22 ଜଣଙ୍କୁ କଲେ ସମ୍ମାନିତ। ଖାଦ୍ୟ ପ୍ରକ୍ରିୟାକରଣର କେନ୍ଦ୍ରସ୍ଥଳୀ ହେବ ରାଜ୍ୟ। ନୂଆଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ ସମ୍ମିଳନୀରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ ନବସୃଜନଶୀଳ ଏବଂ ନିରନ୍ତର ବିକାଶ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଗଠନ ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱ ଏବଂ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା କେନ୍ଦ୍ର ଦିଲ୍ଲୀରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଶ୍ରୋତାବନ୍ଧୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି
1: ସମାଚାର ପତ୍ର ପଢ଼ ରହି ଥି ଅଚାନକ ଉନକି

ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ସୁବାସ ଦାସ, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

ସୁଗମ ସଙ୍ଗୀତର କଣ୍ଠଦାନ କରିଥିଲେ ବାବୁଲ ସୁପ୍ରିୟ। ଗୀତ ରଚନା କରିଥିଲେ ରଞ୍ଜନ କୁମାର ନାୟକ। ପରବର୍ତ୍ତୀ କଣ୍ଠଶିଳ୍ପୀ ଶକ୍ତି ମିଶ୍ର। ଗୀତ ରଚନା କରିଛନ୍ତି ଅବନୀ ରଞ୍ଜନ।

ହ୍ୟାଲୋ ବାରିପଦା ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 06792254105।

ମ୍ୟାଲେରିଆ ନ ହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିନ୍ତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଜଣା ଦିଆଯାଉଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ, ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 108 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ। ସୂଚନାଟି ଏତିକିରେ ଶେଷ ହେଲା।

ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

ଆଜି ପାଇଁ ସୂଚନା ସମ୍ବାଦ ଏତିକି। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଛୁ। ଆଞ୍ଚଳିକ ସମାଚାର ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ମିଳିଛି 43,437 କୋଟି ଟଙ୍କାର ନିବେଶ ପ୍ରସ୍ତାବ। ସଂସଦର ଅନୁମୋଦନ ଲାଭ କଲା ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଶୋଧନ ବିଲ୍ 2026। ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହେବା ପରେ ଶେଷ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଏବଂ ଜାତୀୟ ହସ୍ତତନ୍ତ ଦିବସ ଅବସରରେ 22 ଜଣ ବୁଣାକାରଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି। ଓଡ଼ିଶାକୁ ଖାଦ୍ୟ ପ୍ରକ୍ରିୟାକରଣର କେନ୍ଦ୍ରସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଓଡ଼ିଶା ଫୁଡ୍ ପ୍ରୋ 2026 ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ପ୍ରକ୍ରିୟାକରଣ କେବଳ ଏକ ଶିଳ୍ପ ନୁହେଁ, ଏହା କୃଷକଙ୍କ ସମୃଦ୍ଧି, ଗ୍ରାମୀଣ ପରିବର୍ତ୍ତନ ଏବଂ ଓଡ଼ିଶା ଶିଳ୍ପ ଭବିଷ୍ୟତକୁ ଯୋଡ଼ିବାର ଏକ ସେତୁ। ଏହି କ୍ଷେତ୍ରରେ ପ୍ରତ୍ୟେକ ନିବେଶ କୃଷି କ୍ଷେତ୍ରରେ ମୂଲ୍ୟ ସୃଷ୍ଟି କରିବା ସହ ଗ୍ରାମାଞ୍ଚଳରେ ନିଯୁକ୍ତି, ରପ୍ତାନୀ ଏବଂ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
1: ଓଡ଼ିଶା କେ ସଭି ଜିଲ୍ଲା ମେ ହମ ଉଦ୍ୟୋଗ ସ୍ଥାପନା କର ରହେ ହୈଁ। ଲଗଭଗ ଅଭି ହମାରା 30 ଜିଲ୍ଲା ମେ ସେ 29 ଜିଲ୍ଲା ମେ ହମାରା ଅଲରେଡି ହମନେ ପ୍ରୋସେସ ଶୁରୁ କରିଦିଏ। ଏକ ଜିଲ୍ଲା ବଚେ ହେ ଔର ଉସମେ ଭି ହମ କରନେ କେ ଲିଏ ହମାରା ପ୍ରୋସେସ ଜାରି ହେ। କିସାନୋ ଔର ମହିଳାଓ କେ ସମୃଦ୍ଧି ସେ ଜୁଡ଼ଦା ହେ ଓହି ଅସଲି ବିକାଶ ହେ। ହମାରେ ରାଜ୍ୟ ମେ 10 ଆଗ୍ରୋ କ୍ଲାଇମେଟିକ ଜୋନ ଔର 8 ପ୍ରମୁଖ ପ୍ରକାର କି ମିଟ୍ଟି ଭି ହେ।
0: ଏହି ଅବସରରେ

0: ସାହୁ ଯୋଗଦେଇ ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଶଂସା କରିବା ସହ ସେଗୁଡ଼ିକର ଗୁଣାତ୍ମକ ମାନ ବୃଦ୍ଧି ଓ ବିକ୍ରି ସମ୍ପର୍କରେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଜାତୀୟ ହସ୍ତତନ୍ତ ଦିବସ 2026 ପାଳିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆଜି ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ରର ମହିଳା କର୍ମଚାରୀମାନେ ହସ୍ତତନ୍ତ ପୋଷାକ ପରିଧାନ କରିବା ସହ ବୁଣାକାରମାନଙ୍କୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ହସ୍ତତନ୍ତ ସାମଗ୍ରୀ କ୍ରୟ ଉପରେ ଗୁରୁତ୍ୱ ଦେଇଥିଲେ। ନୟାଗଡ଼ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୌତୁକ ନିରୋଧ ଆଇନ 1961 ସଂକ୍ରାନ୍ତରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇ ଜିଲ୍ଲାରେ ବିଭିନ୍ନ ଦୁର୍ଘଟଣା ଏଡ଼ାଇବା ଏବଂ ଦୁର୍ଘଟଣା ସମୟରେ ଜରୁରୀକାଳୀନ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ ଓ ଫଳପ୍ରଦ କରିବା ଦିଗରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯାଜପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ 2026 ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାଇ ଭାରତ ଜିଲ୍ଲା ପରାମର୍ଶଦାତା ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ। ସେବା ସମବାୟ ସମିତି କିମ୍ବା foododisha.inରେ ଚାଷୀମାନେ ନାମ ପଞ୍ଜୀକରଣ କରିପାରିବେ। ପାଣିପାଗ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ମିଳିଛି 43,437 କୋଟି ଟଙ୍କାର ନିବେଶ ପ୍ରସ୍ତାବ। ସଂସଦର ଅନୁମୋଦନ ଲାଭ କଲା ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଶୋଧନ ବିଲ୍ 2026। ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହେବା ପରେ ଶେଷ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଏବଂ ଜାତୀୟ ହସ୍ତତନ୍ତ ଦିବସ ଅବସରରେ 22 ଜଣ ବୁଣାକାରଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗ ଜାତୀୟ ହସ୍ତତନ୍ତ ଦିବସ ଆଲେଖ୍ୟ ମଳୟରଞ୍ଜନ ମିଶ୍ର ଉପସ୍ଥାପନାରେ ଆଶୁତୋଷ ପତି। ଦେଶବ୍ୟାପୀ ଆଜି ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଛି। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଜାତୀୟ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ବହୁ ବର୍ଷ ଧରି ହସ୍ତତନ୍ତ ଭାରତର ସାଂସ୍କୃତିକ ଏବଂ ସଭ୍ୟତା ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ରହିଆସିଛି। ଏ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଯୋଗ ଦେଇଥିଲେ। ଚଳିତ ବର୍ଷ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା ହସ୍ତତନ୍ତ କ୍ଷେତ୍ରରେ ପୁରସ୍କାର। ଏହିଥର 3 ସନ୍ଥ କବିର ଏବଂ ଗତବର୍ଷ ପାଇଁ 19 ଜାତୀୟ ହସ୍ତତନ୍ତ ଏଭଳି ମୋଟ 22 ପୁରସ୍କାର ହସ୍ତତନ୍ତ ବୁଣାକାରଙ୍କୁ ପ୍ରଦାନ କରାଯାଇଛି। ସନ୍ଥ କବିର ପୁରସ୍କାର ବାବଦରେ 3,50,000 ଟଙ୍କା ସ୍ୱର୍ଣ୍ଣମୁଦ୍ରା ତାମ୍ରପତ୍ର ସାଲ୍ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ଜାତୀୟ ହସ୍ତତନ୍ତ ପୁରସ୍କାର ବାବଦରେ 2,00,000 ଟଙ୍କା ତାମ୍ରପତ୍ର ସାଲ୍ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି। 1905 ଅଗଷ୍ଟ 7 ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନକୁ ସ୍ମରଣ କରି ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଭାରତର ହସ୍ତତନ୍ତ ପରମ୍ପରାର ଗୁରୁତ୍ୱପୂର୍ଣ୍ଣ ଐତିହାସିକ ମୂଳଦୁଆ ରହିଛି। ସିନ୍ଧୁ ସଭ୍ୟତାରୁ ଏହା ଆରମ୍ଭ ହୋଇଥିବା କୁହାଯାଏ। ଏପରିକି ଋଗ୍ବେଦ, ରାମାୟଣ ଏବଂ ମହାଭାରତରେ ସୂତା ଏବଂ ବୟନରେ ପ୍ରସ୍ତୁତ ବସ୍ତୁ ସମ୍ପର୍କରେ ମଧ୍ୟ

ଉଲ୍ଲେଖ ରହିଛି। ଭାରତୀୟ କପା ଓ ରେଶମର ଗୁଣବତ୍ତା ସମ୍ପର୍କରେ ମଧ୍ୟ ଏହି ଗ୍ରନ୍ଥଗୁଡ଼ିକରୁ ଜଣାପଡ଼େ। ବୟନ କ୍ଷେତ୍ରର କୌଶଳ ଓ ପ୍ରସ୍ତୁତି ପରମ୍ପରାଗତ ଭାବେ ପିଢ଼ି ପରେ ପିଢ଼ି ଗତି କରିଆସୁଛି। ବିଭିନ୍ନ ଅଞ୍ଚଳର ପ୍ରସ୍ତୁତି ପ୍ରଣାଳୀର ସ୍ୱତନ୍ତ୍ରତା ଦୃଷ୍ଟିରୁ ଏହା ଅଧିକରୁ ଅଧିକ ମାର୍ଜିତ ହୋଇଛି। 2015 ମସିହାରେ ବୟନଶିଳ୍ପ ମନ୍ତ୍ରଣାଳୟ ପ୍ରତିଷ୍ଠା ହେବା ପରେ ଏହି କ୍ଷେତ୍ର ଅଧିକରୁ ଅଧିକ ଗତିଶୀଳ ହେଉଛି। ହସ୍ତତନ୍ତ ବୁଣାକାରଙ୍କ କଳା କୌଶଳ ଓ ସମର୍ପଣ ଭାବକୁ ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ପ୍ରୋତ୍ସାହନ ପ୍ରଦାନ କରିଚାଲିଛି। ସାମ୍ପ୍ରତିକ ପରିସ୍ଥିତିରେ ଏ କ୍ଷେତ୍ର ଅଧିକ ବ୍ୟାପକ ହୋଇଛି। ଚତୁର୍ଥ ଅଖିଳ ଭାରତୀୟ ହସ୍ତତନ୍ତ ଜନଗଣନା ଅନୁଯାୟୀ ଦେଶରେ ଏ କ୍ଷେତ୍ରରେ 35 ଲକ୍ଷରୁ ଅଧିକ ଲୋକ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରେ ବୁଣାକାର ଓ ସହଯୋଗୀ ଶ୍ରମିକ ଅନ୍ତର୍ଭୁକ୍ତ। ପାଖାପାଖି 8,48,000 ସହଯୋଗୀ ଶ୍ରମିକ ଏ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ବସ୍ତ୍ର ବୁଣା ପୂର୍ବରୁ ପ୍ରସ୍ତୁତି ଏବଂ ପରବର୍ତ୍ତୀ କାର୍ଯ୍ୟକଳାପରେ ଏହି ସହଯୋଗୀ ଶ୍ରମିକମାନେ ସାମିଲ ହୋଇଥାନ୍ତି। ଅନ୍ୟ ପ୍ରକାରେ କହିଲେ ଗ୍ରାମୀଣ ଜୀବିକା ଏ କ୍ଷେତ୍ର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏପରିକି ଏହି କ୍ଷେତ୍ର ସହ ମହିଳାମାନଙ୍କର ଅନ୍ତର୍ଭୁକ୍ତି ମଧ୍ୟ ଯଥେଷ୍ଟ ଅଧିକ। ପ୍ରାୟ 25,46,000 ମହିଳା ହସ୍ତତନ୍ତ କ୍ଷେତ୍ର ସହ ବିଭିନ୍ନ ବର୍ଗରେ ସାମିଲ ଅଛନ୍ତି। ଜନଗଣନା ମାଧ୍ୟମରେ ଗଣନା କରାଯାଇଥିବା ହସ୍ତତନ୍ତ କ୍ଷେତ୍ରର ଶ୍ରମିକଙ୍କୁ ଚିହ୍ନଟ ପାଇଁ ଇ ପେହଚାନ କାର୍ଡ ବଣ୍ଟନ କରାଯାଇଛି। ଏହାକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଗତବର୍ଷ ଜାନୁଆରୀରେ ଇ ପେହଚାନ ପୋର୍ଟାଲ ଆରମ୍ଭ କରାଯାଇଥିଲା। ଏହା ମାଧ୍ୟମରେ କାର୍ଯ୍ୟରତ ହସ୍ତତନ୍ତ କ୍ଷେତ୍ର ଶ୍ରମିକ ଏବଂ ନୂତନ ବର୍ଗଙ୍କୁ ପଞ୍ଜୀକରଣ ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏପରିକି ପଞ୍ଜୀକୃତ ଶ୍ରମିକ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ ସେମାନଙ୍କ ବିବରଣୀକୁ ଅପଡେଟ୍ କରିପାରିବେ। ଗତ ମାସ ସୁଦ୍ଧା ପ୍ରାୟ 84,000 ଅତିରିକ୍ତ ଶ୍ରମିକଙ୍କୁ ଇ ପେହଚାନ କାର୍ଡ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ହସ୍ତତନ୍ତ କ୍ଷେତ୍ର ପାଇଁ ବଜାର ସୁବିଧା ପ୍ରଦାନ କରିବାକୁ ସରକାର ପ୍ରାଥମିକତାର ସହ ପଦକ୍ଷେପ ଗ୍ରହଣ କରିଛନ୍ତି। ପୋର୍ଟାଲ ମାଧ୍ୟମରେ ହସ୍ତତନ୍ତ ସଂଗଠନଗୁଡ଼ିକ ସିଧାସଳଖ ସେମାନଙ୍କର ଉତ୍ପାଦ ବିକ୍ରୟ କରିପାରୁଛନ୍ତି। ବଜାର କ୍ଷେତ୍ର ବ୍ୟାପକ ହେବା ଫଳରେ ବୁଣାକାରଙ୍କ ଆୟ ବୃଦ୍ଧି ପାଉଛି ଏବଂ ସେମାନଙ୍କର ଜୀବନଧାରଣ ମାନରେ ଉନ୍ନତି ଘଟୁଛି। ଦେଶରେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରୁଛନ୍ତି। ସହରାଞ୍ଚଳ ହାଟ, ଘରୋଇ କ୍ଷେତ୍ର ତଥା ରପ୍ତାନୀ ବଜାରରେ ଅଧିକ ବ୍ୟାପକ ହୋଇଛି। ବିଭିନ୍ନ ରାଷ୍ଟ୍ର ସହ ହୋଇଥିବା ବାଣିଜ୍ୟ ଚୁକ୍ତିନାମା ଏ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରୁଛି। ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ହସ୍ତତନ୍ତ ଉତ୍ପାଦ ବିକ୍ରୟକୁ ସହଜ କରିବା ଲକ୍ଷ୍ୟ ନେଇ ଗତ 5 ବର୍ଷ ମଧ୍ୟରେ 960ରୁ ଅଧିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇସାରିଛି। ସେଥିମଧ୍ୟରେ ହସ୍ତତନ୍ତ ପ୍ରଦର୍ଶନୀ, ହସ୍ତଶିଳ୍ପ ମେଳା ଏବଂ ଅନ୍ୟାନ୍ୟ ବିବିଧ ବଜାର କ୍ଷେତ୍ର ଅନ୍ତର୍ଭୁକ୍ତ। ଗତ ଆର୍ଥିକ ବର୍ଷରେ ଦେଶରେ ହସ୍ତତନ୍ତ ରପ୍ତାନୀ 1,330,96,00,000 ହୋଇଥିଲା। ରପ୍ତାନୀର ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକ ମଧ୍ୟରେ UAE, ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଗ୍ରେଟ୍ ବ୍ରିଟେନ୍ ଏବଂ ସ୍ପେନ୍ ଆଦି ଅନ୍ତର୍ଭୁକ୍ତ। ଏଭଳି ପଦକ୍ଷେପ ବୁଣାକାରଙ୍କ ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ସହ ଆନ୍ତର୍ଜାତିକ କ୍ଷେତ୍ରରେ ଆଞ୍ଚଳିକ ପରିଚୟକୁ ଅଧିକ ସଶକ୍ତ କରିପାରୁଛି।

0: ହାଡ଼ିରାମ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଲାଲମୋହନ ସିଂ, ମଙ୍ଗଲ ସିଂ, ଦୁର୍ଗାଚରଣ ସିଂ, ରାମଧନ ସିଂ, ସୋନାମଣି ସିଂ, ତୃତୀୟା ସିଂ, ସରସ୍ୱତୀ ସିଂ ଏବଂ ସୁକୁରା ସିଂ।
1: ହାତୁରେ କରମତା।

ଶୁଣିଲି ଆଦିବାସୀ ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ବଡ଼ ଭାଇ, ରକ୍ତଦାନ ମହତଦାନ ତ ଏ ବିଷୟରେ ଆମେ ସାଧାରଣ ଭାବରେ ବେଶୀ କିଛି ବୁଝୁନୁ। କେବେ ବୁଝୁ? ଯେତେବେଳେ ଆମ ନିକଟ ସମ୍ପର୍କୀୟ ମାନଙ୍କର ରକ୍ତ ଦରକାର ପଡେ, ସେତେବେଳେ ଆମେ ଖୋଜୁ ଯେ ୟା ପାଇଁ କେମିତି ଟିକେ ରକ୍ତ ଯୋଗାଡ଼ ହେଇପାରିବ। ଆଉ ରକ୍ତ କେତେବେଳେ ଦରକାର ସେ ବି ଜାଣିବା ଦରକାର ନାହିଁ କି? କିଛି ଅଛନ୍ତି ଯୋଉମାନଙ୍କୁ ରକ୍ତ ନିହାତି ଦବା ଦରକାର, ତାଙ୍କୁ ସେଇଭଳିଆ ରୋଗ ହେଇକି ଅଛି। କିଛି

0: କିଛି ପିଲାମାନଙ୍କ କ୍ଷେତ୍ରରେ ଯେଉଁମାନଙ୍କୁ ଏନିମିଆ ହେଇଯାଇଛି ବା ରକ୍ତହୀନତା ଦେଖାଯାଏ ତାଙ୍କୁ ମଝିରେ ମଝିରେ ରକ୍ତ ଦେବା ଦରକାର। ଗର୍ଭବତୀ ପ୍ରସୂତି ସମୟରେ
1: ସମୟରେ ବି ଅନେକ ବାହାରନ୍ତି ଆମର ମା ଭଉଣୀ ଭାଉଜ ମାନେ ଯେଉଁମାନଙ୍କୁ କି ରକ୍ତ ଦେବାକୁ ପଡେ।
0: ଆଉ ବିଭିନ୍ନ ଅପରେସନ ଅସ୍ତ୍ରୋପଚାର ସମୟରେ ଯଦି କିଛି ଗୋଟେ ଅଛି ରୋଗ ତାର ଅସ୍ତ୍ରୋପଚାର ହବ କିନ୍ତୁ ତା ଦେହରେ ସେତିକି ରକ୍ତ ନାହିଁ ବା ଅସ୍ତ୍ରୋପଚାର ପରେ ପରେ ତାକୁ ଗୋଟେ ଦୁଇଟା ତିନିଟା ପର୍ଯ୍ୟନ୍ତ ରକ୍ତ ଦରକାର ପଡେ। ଆଉ ବିଶେଷ କ୍ଷେତ୍ରରେ ହଉଛି ଯୋଉଠି ଦୁର୍ଘଟଣା ହଉଛି ଦୁର୍ଘଟଣାରେ ଅନେକ ରକ୍ତ କ୍ଷରଣ ହେଇଯାଇଥାଏ ତେଣୁ ରୋଗୀକୁ ବଞ୍ଚେଇବା ପାଇଁ ଯାହା ଚିକିତ୍ସା ଦରକାର ସେ ତ କରିବା ତା ସହିତ ତାଙ୍କୁ ରକ୍ତ ଦେବାକୁ ପଡେ।
1: ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କୁ ସେ ଟ୍ରେନ ଦୁର୍ଘଟଣା ହଉ ବସ୍ ଦୁର୍ଘଟଣା ହଉ ବା ଅନ୍ୟାନ୍ୟ ଗାଡି ଯୋଉ
0: ଚାରିଚକିଆ
1: ଗାଡିରେ ରାସ୍ତାରେ ଦୁର୍ଘଟଣା ହେବା ଗୋଟେ ସାଧାରଣ କଥା ଏବଂ ଆମ ଭାରତ ଭଳି ଦେଶରେ ଆଉ ଏଟା ପ୍ରାୟ ହଉଛି। ଯେତେ ଆମର ସାବଧାନତା ସଚେତନତା ବଢିଲେ ମଧ୍ୟ ରାସ୍ତା ଦୁର୍ଘଟଣାକୁ କମେଇବାରେ ଆମେ ସକ୍ଷମ ହେଇପାରୁନୁ ତାର ବିଭିନ୍ନ କାରଣ ଅଛି ସେପଟକୁ ତ ଆମେ ଯିବାନି। ଆମର କଥା ହଉଛି ଯେ ରକ୍ତର ଦରକାର ପଡେ ଏବଂ ଆମେ ଦବା ନିହାତି ଜରୁରୀ ମଧ୍ୟ ଆମେ ସୁସ୍ଥ ରହିବା ପାଇଁ ମଧ୍ୟ ଜରୁରୀ। ରକ୍ତ ଦେଲେ ଯାଇକି ଆମର ଦେହ ସୁସ୍ଥ ରହିବ ଏବଂ ଏକଥା ବି ମଧ୍ୟ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଉ ଶ୍ରୋତା ବନ୍ଧୁମାନଙ୍କୁ ଯେ ରକ୍ତଟା ଆମ ଦେହରେ ଯଦି ଆମେ ଦେଲୁ ତାପରେ କେତେ ଦିନ ଭିତରେ ସେଟା ଫେର ପୂରଣ ହେଇଯାଏ ଯେତିକି ରକ୍ତ ଦେଇଥାଉ ସେଟା ବହୁତ କମ ଦିନ। ଡାକ୍ତରମାନେ କହୁଛନ୍ତି ଯେ 45 ଡେଜ୍ ଭିତରେ ହେଇଯାଏ ଆଉ ସେଟା ଗୋଟେ ହଉଛି କଣ ପରିସଂଖ୍ୟନ କିନ୍ତୁ ତାଠୁ ଶୀଘ୍ର ବି ହବାର ନଜିର ରହିଛି ଏବଂ ଯେତେ ଥର ଆମେ ଅଧିକା ରକ୍ତ ଦବା ସେତେ ଆମ ଦେହରେ ବହୁତ ଗୁଡାକ ରୋଗ କମିଯିବା ଯୋଉ ଆମର ଡାକ୍ତରମାନେ ସବୁ କହିଛନ୍ତି।
0: ଯାହା ସବୁ ସମ୍ଭାବନା ଦେଖାଯାଏ ଯେ ବୟସ ଟିକେ ହେଇଗଲେ ଡାଇବେଟିସ ହେଇଯିବ ପ୍ରେସର ବଢିଯିବ କିନ୍ତୁ ନିୟମିତ ଯଦି ରକ୍ତଦାନ କରୁଥିବ ତାହେଲେ ତାର ପାଖକୁ ରୋଗ ସଂକ୍ରମଣ ମାଡିବନି।
1: ତେଣୁ ରକ୍ତ ଦବା ବିଷୟରେ ଯୋଉ ସମ୍ବେଦନଶୀଳତା ଥିଲା ସେ ଆସ୍ତେ ଆସ୍ତେ ପରିବର୍ତ୍ତନ ହେଲାଣି। ଆମର ବହୁତ ସଂଖ୍ୟାରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହଉ ଶିକ୍ଷା ଅନୁଷ୍ଠାନ ହଉ ବା ଆମର ବିଭିନ୍ନ ସୋପାନରେ ଯୋଉମାନେ କାମ କରୁଛନ୍ତି ଚାରିଆଡେ ମଝିରେ ମଝିରେ ରକ୍ତଦାନ ଶିବିର ହଉଛି। କେବଳ ଏତିକି ଯେ କେତେ ରକ୍ତ ସଂଗ୍ରହ କଲେ ତାଙ୍କର ସେ ଯୋଉ ରକ୍ତ ଦାନ ପ୍ରକ୍ରିୟାଟା ଯାଇକି କ୍ୟାମ୍ପ ଜରିଆରେ ସେମାନେ କରିପାରିବେ ସେଇ ସେତିକି ୟୁନିଟ୍ଟା ଟିକେ ମାନେ ବେଳେବେଳେ ଅସୁବିଧା ହୁଏ ଯେତିକି ଅନୁମାନ କରାଯାଇଥାଏ ସେତିକି ହଉନି ବେଳେବେଳେ ସେମାନେ କହୁଛନ୍ତି। ତେବେ ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହେଲାଣି ଏବଂ ମଝିରେ କୁହାହଉଥିଲା ଯେ ଯେଉଁମାନେ ଶିକ୍ଷା ଦୀକ୍ଷା ଟିକେ କମ୍ ଥାଏ ସେମାନେ ଟିକେ ଡରନ୍ତି ରକ୍ତ ଦେବା ପାଇଁ କିନ୍ତୁ ସେଥିରେ ବି ଆମେ ପରିବର୍ତ୍ତନ ଦେଖିଲୁଣି। କିନ୍ତୁ ମଫସଲରେ ମଧ୍ୟ ଲୋକ ଦଉଛନ୍ତି ତୁମେ ଯୋଉଟା କହୁଥିଲ ପରିବାରରେ ଜଣକୁ ଦରକାର ହଉଛି ସେତେବେଳେ ସେମାନେ ଫାଷ୍ଟ ପ୍ରଥମ ପ୍ରାଧାନ୍ୟ ଦିଅନ୍ତି ଯେ କେହି ଅଛନ୍ତି କି ଆପଣଙ୍କର କେହି ନିଜସ୍ୱ ଲୋକ ଯଦି ଥିବେ ତାହେଲେ ଆମେ ଆପଣ ଯେକୌଣସି ଗ୍ରୁପର ବ୍ଲଡ ହେଲେ ମଧ୍ୟ ଆମେ ସଂଗ୍ରହ କରିପାରିବା ଏବଂ ଆମର ବ୍ଲଡ ବ୍ୟାଙ୍କରେ ଯୋଉଟା ଗଚ୍ଛିତ ଅଛି ଆମେ ଦେଇପାରିବା ସେଠାରେ ବି ଗୋଟେ ପରିବର୍ତ୍ତନ ହେଲାଣି। ଆଉ ଅନେକ ସମୟରେ ଯେଉଁମାନଙ୍କର ବନ୍ଧୁ ବାସ ସମ୍ପର୍କୀୟ ଏମାନେ ଯଦି କେହି ଦେବା ପାଇଁ ନ ଚାହିଁଲେ ତାହେଲେ ସେଇଥିରେ ଟିକେ ନାଚାର ହେଇଯାଆନ୍ତି ଆମର ରୋଗୀମାନେ ବି ଏବଂ ଯେଉଁମାନେ ରୋଗୀମାନଙ୍କ ସାଙ୍ଗରେ ଭୋଗିଥାନ୍ତି ସେମାନେ ବି ଟିକେ ନାଚାର ହେଇଯାଆନ୍ତି ତେଣୁ ସାହାଯ୍ୟ ସହାନୁଭୂତି ଲୋଡ଼ନ୍ତି। କେହି ପାଖାପାଖି ଲୋକ ଚିହ୍ନା ପରିଚୟ ଲୋକଙ୍କୁ କୁହନ୍ତି ଭାଇ କେମିତି ଆରେଞ୍ଜ ହେଇପାରିବ କ'ଣ ହେଇପାରିବ କୁହନ୍ତି। ତେବେ ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନେ କି ବିଭିନ୍ନ ସମୟରେ କିଛି ଗୋଟେ କାରଣ ନଥିବ ତଥାପି ସେମାନେ ରକ୍ତ ଦେବେ ବର୍ଷରେ 3-4 ଥର ବି ଦେବାର ନଜିର ଅଛି। ଅନେକ ଲୋକ ସେଥିରେ ଗୋଟେ ରେକର୍ଡ ସୃଷ୍ଟି କରିବା ପାଇଁ ବି ଚେଷ୍ଟା କରୁଛନ୍ତି। ପ୍ରଥମେ ଆମେ କହୁଛେ ଯେ ରକ୍ତଦାନଟା
2: ଭାରତ ସରକାରଙ୍କର ଦାୟିତ୍ୱ ନା ବନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେବାରେ ସାଧାରଣ ଜନତାଙ୍କର କିଛି ଦାୟିତ୍ୱ କର୍ତ୍ତବ୍ୟ ରହିଛି?
3: ମୁଁ ତ କହିବି ପ୍ରତ୍ୟେକ ସାଧାରଣ ଜନତାଙ୍କର ବହୁତ ମୌଳିକ ଦାୟିତ୍ୱ ରହିଛି ଯେ ସେମାନେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଉଚିତ। ତାର ଛୋଟ ଛୋଟ ଉପାୟରେ କିଛି ଜିନିଷ ମୁଁ କହିବି। ଗୋଟେ ଜିନିଷ ହେଲା ଯେମିତି ପ୍ରାକୃତିକ ସଂସାଧନ ବା ଲଘୁ ବନଜାତ ଦ୍ରବ୍ୟ ତାକୁ ଗ୍ରହଣ କରିବା ପାଇଁ ବୋଲି ସବୁବେଳେ ବନ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ଭିତରକୁ ଯାଇଥାନ୍ତି। ଛତୁ ପୋଲ ମହୁଲ ଶାଳ ମଞ୍ଜି ଶିଆଳି ପଟ ଏଭଳିଆ ବହୁତ ଅନେକ ଜଙ୍ଗଜାତ ଦ୍ରବ୍ୟ ଥାଏ। ଏହାର ମାତ୍ରାଧିକ ଦୋହନ କୁପ୍ରଭାବ ପକାଇଥାଏ ଜୀବଜଗତ ଉପରେ ବା ବନ୍ୟଜନ୍ତୁଙ୍କ ଉପରେ। ତେଣୁ ଗୋଟେ ପୋଷଣୀୟ ଦୋହନ ଯେମିତିକି ଯାହାକୁ ସଷ୍ଟେନେବୁଲ ହାରଭେଷ୍ଟିଂ କୁହାଯାଏ ତାହା କରାଯାଏ ତାହେଲେ ମନୁଷ୍ୟ ସମାଜ ଭିତରେ ଉପକୃତ ହେବ। ସବୁ ସମୟରେ ଜଙ୍ଗଲ ଭିତରକୁ ଗଲେ ଲଘୁ ବନଜାତ ଦ୍ରବ୍ୟ ସମାନ ପରିମାଣରେ ତାକୁ ମିଳି ବି ପାରିବ ଏବଂ ଜୀବଜଗତ ମଧ୍ୟ ସୁରକ୍ଷିତ ହିସାବରେ ରହିପାରିବେ। ଏହା ପ୍ରଥମ କଥା। ଦ୍ୱିତୀୟ କଥା ହେଲା ଆମେ ଯେତେବେଳେ ଜଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳରେ ରହୁଛେ ସେଇ ଧାନ ଫସଲ କରିବା ବା ସେଇଭଳିଆ ଫସଲ କରିବା ଯୋଉଟାକି ହାତୀ କିମ୍ବା ଅନ୍ୟ କୌଣସି ଜୀବଜନ୍ତୁଙ୍କୁ ଆକୃଷ୍ଟ କରିବ ସେଥିରୁ ଆମକୁ ଟିକେ ନିବୃତ୍ତ ରହିବାର ଅଛି। ବୈକଳ୍ପିକ କୃଷି ଗୋଟେ ଉତ୍ତମ ସମାଧାନ ହୋଇପାରେ ଯେଉଁଥିରେ ଆମେ ତୈଳ ବୀଜ ଜାତୀୟ ଜିନିଷ, ମସଲାଦାର ଫସଲ ଯେମିତିକି ଡାଳଚିନି ତେଜପତ୍ର ଭଳିଆ ଫସଲ, କନ୍ଦ ଜାତୀୟ ଫସଲ ଯେମିତିକି ଆଳୁ ଓଲୁଅ ସାରୁ ଏଭଳିଆ ଜାତୀୟ ଫସଲ, ଫୁଲ ଜାତୀୟ ଫସଲ, ଏଭଳିଆ ଫସଲ

0: ହାତୀ ବା ଅନ୍ୟ କୌଣସି ବନ୍ୟଜନ୍ତୁଙ୍କୁ ଆକୃଷ୍ଟ କରେ ନାହିଁ ଏବଂ ଧାନ ଚାଷ ଠାରୁ ଅଧିକ ଉପାର୍ଜନକ୍ଷମ ଚାଷୀ ହୋଇପାରିବେ, ତାଦ୍ୱାରା କଣ ହବ ନା ମନୁଷ୍ୟ ଏବଂ ବନ୍ୟଜନ୍ତୁଙ୍କ ଭିତରେ ସଂଘର୍ଷଟା ଆସ୍ତେ ଆସ୍ତେ ଲୋପ ପାଇବ। ତୃତୀୟ ଜିନିଷ ହେଲା ଛୋଟ ଛୋଟ ଦାୟିତ୍ୱ ଆମେ ନେଇପାରିବା, ଯେମିତିକି ଯଦି କୌଣସି ବନ୍ୟଜନ୍ତୁଙ୍କୁ ଆମେ ଦେଖୁଛେ ତା ପାଖକୁ ଆମେ ଯିବା ଉଚିତ ନୁହଁ। ଭାଲୁଟିଏ ଭାଲୁ ଛୁଆଟି ଦେଖୁଛେ, ବହୁତ ସମୟ ଆମେ ଦେଖୁଛେ ଲୋକ ସେଲ୍ଫି ନେବା ପାଇଁ ତା ପାଖକୁ ପଳାନ୍ତି। ଏଇ ଯୋଉ ଦାୟିତ୍ୱହୀନତା ବା ଜାଣିଶୁଣି ଗୋଟିଏ ଭୁଲ କରିବାର ଜିନିଷଟି କରିବା ଉଚିତ ନୁହଁ। ଗ୍ରୀଷ୍ମ ଋତୁରେ ପକ୍ଷୀଟିଏ ପାଇଁ ମାଙ୍କଡ ମାନଙ୍କ ପାଇଁ ଯଦି ଆମେ ପାଣି ପୁଞ୍ଜ ରଖିପାରିବା, ପାଣି ଉତ୍ସ ରଖିପାରିବା, ତାଙ୍କର ଜୀବନ ଧାରଣ ସହଜ ହୋଇପାରିବ। ତେଣୁ ଛୋଟ ଛୋଟ କିଛି କିଛି ଦାୟିତ୍ୱ ଏବଂ ତାଙ୍କର ବାୟୋଲୋଜିକାଲ ପ୍ରୋସେସ କୁ ଆମେ ଜାଣିବା ଏବଂ ସେଇ ଅନୁସାରେ ତାଙ୍କ ସହିତ ମୁହାଁମୁହିଁ ବା କୌଣସି ସଂଘର୍ଷ ବା ବିପଦପୂର୍ଣ୍ଣ ଜିନିଷକୁ ବାରଣ କରିବା ବା ନିଜକୁ ନିବୃତ୍ତ ରହିବାଟା ଆମ ପାଇଁ ସବୁବେଳେ ଉଚିତ ଏବଂ ସେଭଳିଆ ଦାୟିତ୍ୱ ସମସ୍ତେ ଗ୍ରହଣ କରିବା ଉଚିତ।
1: ବହୁତ ସୁନ୍ଦର ଭାବରେ ତ କହିଲେ ଆପଣ। ତାହେଲେ ଏଠି ଗୋଟେ କଥା କୁହନ୍ତୁ, ବନ ବିଭାଗ ତଥା ଜଙ୍ଗଲ ନିକଟବର୍ତ୍ତୀ ଗାଁର ଲୋକମାନେ ବନ୍ୟ ପ୍ରାଣୀଙ୍କ ସୁରକ୍ଷାକୁ ନେଇ ଅଧିକ ସଚେତନ ଥିବା ସତ୍ତ୍ୱେ ବନ୍ୟ ପ୍ରାଣୀ ଶିକାର ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି, ଏହା ପଛର କାରଣ କଣ?
0: ଏଇଟା ଗୋଟେ ବହୁତ ଭଲ ପ୍ରଶ୍ନ, ଏଥିରେ ମୁଁ ଯୋଡେ କାରଣ ଦେଖୁଛି। କିଛି ଲୋକ ଏବେ ବି 1972 ମସିହାର ଯୋଉ ବନ୍ୟ ସୁରକ୍ଷା ଆଇନ ଅଛି ତାର ବିଭିନ୍ନ ପ୍ରାବଧାନ ଉପରେ ଅନଭିଜ୍ଞ ଅଛନ୍ତି। ତେଣୁ ଏଥିରେ ଆମ ବିଭାଗର ଗୋଟେ ଗୁରୁ ଦାୟିତ୍ୱ ରହୁଛି, ତାର ପ୍ରଚାର ପ୍ରସାର ବହୁଳ କରିବା ଦରକାର। ସ୍କୁଲ ଛାତ୍ରଛାତ୍ରୀ, ଗ୍ରାମବାସୀ ଏଭଳିଆ ସଂସ୍ଥାମାନଙ୍କୁ ନେଇ ଗ୍ରାମ ପଞ୍ଚାୟତକୁ ସଚେତନ କରିବା ଦରକାର ଯେ ଶିକାର କଣ, ଶିକାର କଲେ କଣ କ୍ଷତି ହୁଏ, ଆପଣ କୋଉ ଅନୁସାରେ ଆଇନ ଭଙ୍ଗ କରୁଛନ୍ତି, ଆଇନ ଭଙ୍ଗରୁ ନିବୃତ୍ତ ରହିବେ କେମିତି, ଯେ ଆଇନ ଭଙ୍ଗ କରୁଛି ତାକୁ ଆପଣ ଦେଖିଲେ ଆପଣଙ୍କର ଦାୟିତ୍ୱ କଣ, ଏସବୁ ଜିନିଷ ଉପରେ ସଚେତନତାର ଆବଶ୍ୟକତା ଡେଫିନେଟଲି ରହିଛି ପ୍ରଥମ କଥା। କିନ୍ତୁ ଦ୍ୱିତୀୟ କଥା ହେଲା, କିଛି ଲୋକ ଜାଣିଛନ୍ତି ସେମାନେ ଭୁଲ କରୁଛନ୍ତି, ଶିକାର ଏକ ଦଣ୍ଡନୀୟ ଅପରାଧ ବୋଲି ସେ ଭଲ ଭାବରେ ଜାଣିଛନ୍ତି, ତାପରେ କିଛି ଆର୍ଥିକ ଉପାର୍ଜନ ପାଇଁ ବୋଲିକରି ହଉ ବା ମାଂସ ଭକ୍ଷଣର ଯୋଉ ଲାଳସା ଅଛି ସେଥିପାଇଁ ହଉ, ସେମାନେ ଆଇନକୁ ହାତରେ ନେଇ ଆଇନ ଭଙ୍ଗ କରି ଜଙ୍ଗଲ ଭିତରେ ଅନାଧିକାର ପ୍ରବେଶ କରୁଛନ୍ତି ଏବଂ ଶିକାର କରୁଛନ୍ତି। ତେଣୁ ସେଥିରୁ ସେମାନେ ନିବୃତ୍ତ ରହିବା ଉଚିତ, କୌଣସି ଲୋଭର ବଶବର୍ତ୍ତୀ ହେବା ଉଚିତ ନୁହଁ। ଆଇନ ଅନୁସାରେ ବନ୍ୟଜନ୍ତୁଙ୍କର ସୁରକ୍ଷା କେବଳ ବିଭାଗ କିମ୍ବା ଡିପାର୍ଟମେଣ୍ଟର ଅଫିସିଆଲ ଦେଇପାରିବେ ନାହିଁ, କାରଣ ବନ୍ୟଜନ୍ତୁଙ୍କ ପାଖରେ ପ୍ରଥମେ ଗ୍ରାମବାସୀମାନେ ହିଁ ଅଛନ୍ତି ଏବଂ ସେମାନେ ପ୍ରଥମ ଜାଗାରେ ସେ ଜାଗାରେ ଉପସ୍ଥିତ ଥିବା ହେତୁ ତାଙ୍କର ମୌଳିକ ଦାୟିତ୍ୱ ଯେ ଡିପାର୍ଟମେଣ୍ଟକୁ ସହଯୋଗ କରିବେ ଏବଂ ତାଙ୍କ ସାଧ୍ୟ ମତେ ସେମାନେ ବନ୍ୟଜନ୍ତୁଙ୍କର ସୁରକ୍ଷାକୁ ନିଶ୍ଚିତ କରିବେ।
1: ଶିକାରୀକୁ ତ ଜଣା ଯେ ସେ ଶିକାର କରିବ ମାନେ ନିଶ୍ଚୟ ତାକୁ ଦଣ୍ଡ ମିଳିବ, ସତ୍ୟ ବି ସେ ପୁଣି ଯାଉଛି ଶିକାର କରିବା ପାଇଁ, ଶିକାରୀମାନଙ୍କୁ କି ପ୍ରକାର ଦଣ୍ଡର ବ୍ୟବସ୍ଥା ରହିଛି?
0: ତାହାପୂର୍ବରୁ ଶିକାରର ବ୍ୟାଖ୍ୟା ଟିକେ ମୁଁ ବୁଝେଇବା ଦରକାର। ଆମେ ଲୋକ ଭାବୁଛେ ଜନ୍ତୁଟିକୁ ହତ୍ୟା କଲେ ଆମେ ଶିକାର କରୁ ବୋଲି, ଯଦି ଲିଗାଲ ଲାଙ୍ଗୁଏଜ ଆପଣ ଦେଖିବେ, ଯଦି ଆପଣ ଗୋଟେ ଚଢେଇର ବସାରୁ ଅଣ୍ଡା ନେଇ ଆସୁଛନ୍ତି ସେଟା ହଉଛି ଶିକାର। ଯେକୌଣସି ବନ୍ୟଜନ୍ତୁକୁ ଆପଣ ତା ପ୍ରାକୃତିକ ବାସସ୍ଥାନରେ ଆଣୁଛନ୍ତି ଏବଂ ନିଜ ଘରେ ବନ୍ଦୀ କରି ରଖୁଛନ୍ତି, ଯେମିତି ସୁଆଟି ଆଣି ଆପଣ ରଖୁଛନ୍ତି, ତାହା ମଧ୍ୟ ଶିକାର ବ୍ୟାଖ୍ୟାରେ ଆସେ। ଯଦି ଗୋଟେ ଜନ୍ତୁ ଅଛି ତାକୁ ଆପଣ ଗଡଉଛନ୍ତି, ତାକୁ ଆପଣ ଖେଦୁଛନ୍ତି, ସେ ମଧ୍ୟ ଶିକାର ବ୍ୟାଖ୍ୟାରେ ଆସେ। ଏସବୁ ଜିନିଷ ଜାଣିନଥାଉ ଆମେ। ଧର ଗୋଟେ ସିଂହ ଅଛି, ତାକୁ ସିଂହ ଭାଙ୍ଗିକି ନେଇ ଆସୁଛନ୍ତି, ଜନ୍ତୁଟି ମରି ନାହିଁ, ତଥାପି ତାକୁ ଆପଣ କ୍ଷତି ପହଞ୍ଚେଇଲେ, ତା ମଧ୍ୟ ଶିକାର। ଜନ୍ତୁଟିଏ ଫାଶରେ ପଡି ନାହିଁ କିନ୍ତୁ ଆପଣ ଗୋଟେ ଇଲେକ୍ଟ୍ରିକ ହୁକିଂ ଲାଇନ କରିକି ତାକୁ ଫାଶ ପକେଇଛନ୍ତି କି ଠେକ ଫାଶ ପକେଇଛନ୍ତି, ଫାଶ ପକେଇବା ମଧ୍ୟ ହଉଛି ଶିକାର, ଜନ୍ତୁ ପଡିଥାଉ ନ ପଡିଥାଉ। ତେଣୁ ଶିକାରର ଆଇନଗତ ବ୍ୟାଖ୍ୟା ହେଲା ଏଇଆ, ଏଇଟା ବ୍ୟାପକ ବ୍ୟାଖ୍ୟା ଗୋଟେ, ତାକୁ ବୁଝିବା ଦରକାର। ଏବଂ ଯଦି ଏଭଳିଆ କୌଣସି ପ୍ରତିବନ୍ଧିତ କାମରେ ନିଜକୁ ଆପଣ ସଂଶ୍ଳିଷ୍ଟ କରନ୍ତି, 7 ବର୍ଷରୁ ଉର୍ଦ୍ଧ୍ୱ ଆପଣଙ୍କୁ କାରାବାସ ହୋଇପାରେ, ଆର୍ଥିକ ଜରିମାନା ମଧ୍ୟ ହୋଇପାରେ, ବା ଉଭୟ ମଧ୍ୟ ହବାର ଆଇନରେ ପ୍ରାବଧାନ ଅଛି।
1: 1972 ବନ୍ୟପ୍ରାଣୀ ଆଇନ କଥା ତ ଆପଣ କହିଲେ, ଏସବୁ ସତ୍ୟ ପ୍ରତିଦିନ ତ ଅଘଟଣ ଘଟି ଚାଲିଛି, କେତେବେଳେ ବାଘ ତାଙ୍କୁ ମାରିକିରି ତାଙ୍କ ଛାଲ ନେଇଯାଉଛନ୍ତି ଶିକାରୀମାନେ, ହାତୀକୁ ମାରିକି ହାତୀ ଦାନ୍ତ ନେଇକି ବିକ୍ରି କରୁଛନ୍ତି, ଆକୁ ନେଇକି ବନ ବିଭାଗ କେତେ ସଚେତନ?
0: ବନ ବିଭାଗ ୟା ଉପରେ ସଜାଗ ଦୃଷ୍ଟି ରଖିଛି। ଏ ଭିତରେ ଆମେ ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ବା AI ସମ୍ପନ୍ନ ନିରୀକ୍ଷଣ ଗମ୍ବୁଜ ବା ୱାଚ୍ ଟାୱାର ଆମେ ନିରୀକ୍ଷଣ କରୁଛୁ ଜଙ୍ଗଲର ସ୍ଥାନେ ସ୍ଥାନେ। ତା ସହିତ ମଧ୍ୟ ଆମେ AI ଟ୍ରେଲ୍ ଗାର୍ଡ କ୍ୟାମେରା ଭଳିଆ ଅତ୍ୟାଧୁନିକ କ୍ୟାମେରାର ସାହାଯ୍ୟ ନେଉଛୁ, ଯାହାର ଠିକଣା ଶିକାରୀ ଜାଣିପାରିବ ନାହିଁ କିନ୍ତୁ କ୍ୟାମେରାଟି ଚିତ୍ର ଉତ୍ତୋଳନ କରିପାରିବ ସମୟ ସହିତ କ୍ଲିୟର ଫଟୋ, ରାତିରେ ମଧ୍ୟ ଫଟୋ ଉଠାଇ ପାରିବ, ଦିନରେ ମଧ୍ୟ ଫଟୋ ଉଠାଇ ପାରିବ ଏବଂ ସେଇଟା ତତ୍କ୍ଷଣାତ୍ କଣ୍ଟ୍ରୋଲ ରୁମ୍କୁ ସେ ଫଟୋଟି ମଧ୍ୟ ପ୍ରେରଣ ହୋଇଯାଇପାରିବ ଏବଂ ଘଣ୍ଟେ ଦେଢ ଘଣ୍ଟା ଅଘଟଣ ଭିତରେ ମଧ୍ୟ ଆମେ ଦେଖିପାରିବୁ ଯେ ଶିକାରୀ ଭିତରେ ପଶିଛନ୍ତି, ତାଙ୍କ ପାଖରେ ବନ୍ଧୁକ ଅଛି ବା ସେମାନେ ଶିକାର କରି କୌଣସି ଜନ୍ତୁଙ୍କୁ ଆଣିଛନ୍ତି ଏବଂ ଏହାଦ୍ୱାରା ଶିମିଳିପାଳ ଏବଂ ଅନ୍ୟାନ୍ୟ ଅଭୟାରଣ୍ୟ ମଧ୍ୟରେ ଏହି 4 ମାସ ଭିତରେ ଆମେ 3ଟି ସକ୍ସେସଫୁଲ କେସ୍ ଡିଫେଣ୍ଡ କରିପାରିଛୁ ଏବଂ ତାଙ୍କୁ ଦଣ୍ଡବିଧାନ ମଧ୍ୟ ହୋଇଛି ଏବଂ ଆଗକୁ ଏଇଟା ଆହୁରି ବ୍ୟାପକ ଆମେ କରିବା ପାଇଁ ଯାଉଛୁ। ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ସମସ୍ତ ବନ୍ଧୁମାନଙ୍କୁ ଆଉ ମୋର ସହଯୋଗୀମାନଙ୍କୁ ଗୋଟିଏ ଛୋଟିଆ ଉପଦେଶ ଦେବି ଯେ କୌଣସି ଲୋଲୁପ ଦୃଷ୍ଟିରେ ଆପଣ ବନ୍ୟଜନ୍ତୁଙ୍କୁ ଦେଖନ୍ତୁ ନାହିଁ, ସେମାନେ ଆପଣଙ୍କର ପିଲା ସଦୃଶ, ସେମାନେ ଆପଣଙ୍କର ସ୍ନେହ ଚାହାନ୍ତି, ସେମାନେ ଆପଣଙ୍କ ଆଦର ଚାହାନ୍ତି, ସେମାନେ ଆପଣଙ୍କର ସୁର।

0: ଚାହାନ୍ତି, ତେଣୁ ସେମାନେ ବଞ୍ଚିଲେ ଆପଣଙ୍କ ଭବିଷ୍ୟତ ମଧ୍ୟ ସମାନ ପରିମାଣରେ ସୁରକ୍ଷିତ। କୌଣସି ମିଥ୍ୟା ପ୍ରଲୋଭନରେ ପଡିବେ ନାହିଁ କି କୌଣସି ରୂଢ଼ିବାଦୀ ହେବେ ନାହିଁ। ହାତୀଦାନ୍ତର ଘୋଡ଼ା କରିକି ଛୁଆଙ୍କୁ ଦେଲେ ତାଙ୍କ ପେଟ ବଥା ହୁଏ, ଏସବୁ ମିଥ, ଏସବୁ ରୂଢ଼ି। ବଜ୍ରକାପ୍ତାର କାଟି ଆଣିଲେ ପାଇଲ୍ସ ଜାତୀୟ ରୋଗ ଭଲ ହୁଏ, ଏହାର ବୈଜ୍ଞାନିକ ପ୍ରାମାଣିକତା କିଛି ମାନେ କିଛି ନାହିଁ। ତେଣୁ ଏଇଟା କେବଳ ଲୋକ କଥା ହିସାବରେ ଚାଲିଆସେ ବୋଲି ଆମେ ସେଥିରେ ଆକୃଷ୍ଟ ହେଇଯାଉ, କିନ୍ତୁ ଆପଣ ସବୁ ବ୍ୟାଧି ପାଇଁ ବୋଲିକରି ପର୍ଯ୍ୟାପ୍ତ ପରିମାଣର ସ୍ୱାସ୍ଥ୍ୟ ବିଭାଗର ସାହାଯ୍ୟ ନେଇପାରିବେ, ଡାକ୍ତରୀ ପରୀକ୍ଷା କରାଇପାରିବେ। ତେଣୁ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ବୋଲି ବନ୍ୟଜନ୍ତୁଙ୍କ ଶିକାର ବା ଯେମିତି ଅଖଣ୍ଡ ଶିକାର ଗୋଟେ ପରମ୍ପରା ନାଁରେ ଆପଣ ଶିକାର କରିବା ପାଇଁ ବୋଲିକରି କିଛି ଆଳ ଖୋଜନ୍ତୁ ନାହିଁ କି କୌଣସି ଲୋପ ଦୃଷ୍ଟିରେ ୟାକୁ ଦେଖନ୍ତୁ ନାହିଁ ବନ୍ୟଜନ୍ତୁଙ୍କୁ, କି କାହା ପ୍ରଲୋଭନରେ ମଧ୍ୟ ଆସନ୍ତୁ ନାହିଁ।
1: ସାର୍ ଆପଣ ଯୋଉ କହିଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଯୋଉ ଲାଗିଛି, ସେଟା କେମିତି ଆପଣ ସେଟ୍ କରୁଛନ୍ତି, ଗୋଟେ ଉଚ୍ଚ ଜାଗାରେ ରଖୁଥିବେ କି ଗଛ ଉପରେ ଲଗୁଥିବେ, ସେ ବିଷୟରେ ଟିକେ ଆମ ଶ୍ରୋତାବନ୍ଧୁ ମାନଙ୍କୁ କୁହନ୍ତୁ।
0: ଏଆଇ କ୍ୟାମେରା ସେ ଜାଗା ମାନଙ୍କରେ ଲାଗେ ଯୋଉ ଜାଗାରେ ଆମେ ଜାଣିଛୁ ଯେ ଏଇଟା ହଉଛି ଧରାବନ୍ଧା ରାସ୍ତା ଲୋକମାନଙ୍କର ଯିବା ଓ ଆସିବା ପାଇଁ, ସାଧାରଣ ଲୋକ ବି ଯାଆନ୍ତି ଏବଂ ଶିକାର ଉଦ୍ଦେଶ୍ୟରେ ମଧ୍ୟ ଶିକାର କରିବାକୁ ମଧ୍ୟ ଲୋକ ଯାଆନ୍ତି, କିନ୍ତୁ ଏଆଇ କ୍ୟାମେରାର ଲୋକେସନ କହିହବ ନାହିଁ, ତାହା ଏକ ଗୋପନୀୟ ତଥ୍ୟ। ତେଣୁ ଏହା ଏମିତି ଭାବରେ ତାକୁ ରଖାଯାଇଥାଏ ଯାହା ସାଧାରଣ ଆଖିକୁ ଦିନ ଦୁଇପରେ ମଧ୍ୟ ଦିଶିବ ନାହିଁ, କିନ୍ତୁ ସେ ଚିତ୍ର ଉତ୍ତୋଳନ କରିପାରିବ ଏବଂ ସେ ସବୁ ଜାଗାକୁ ସେ ନିରୀକ୍ଷଣରେ ରଖିପାରିବ ଯୋଉଠି ଆମେ ପୂର୍ବରୁ ଶିକାର କରିବାର ନଜିର ପାଇଛୁ। ତା ଛଡା ଆମର ଷ୍ଟାଫ କିଛି ଅଛନ୍ତି ଯେଉଁମାନେ 24/7 365 ଦିନ ଛଦ୍ମ ବେଶରେ ଥାନ୍ତି, ଲୋକମାନଙ୍କ ସାଙ୍ଗରେ ମିଳିମିଶିକରି ଥାନ୍ତି। ତେଣୁ ସେମାନେ କେତେବେଳେ କୋଉ ଲୋକ ଜଙ୍ଗଲ ଭିତରକୁ ଗଲା, କୋଉ ଉଦ୍ଦେଶ୍ୟରେ ଗଲା, ତା ପାଖରେ କି ପ୍ରକାର ମାରଣାସ୍ତ୍ର ଅଛି, ସେ କୋଉ ଉଦ୍ଦେଶ୍ୟ ଜଙ୍ଗଲ ଭିତରେ ପହଞ୍ଚୁଛି, ତାର ଗୋଟେ ସଠିକ ଖବର ଆମ ପାଖରେ ଆଜିକାଲି ପହଞ୍ଚୁଛି। ଶିକାରୀ ଜାଣିପାରିବେନି ଷ୍ଟାଫ କିଏ, ଆମର ଯୋଜନା କ'ଣ। ତା ଛଡା ଏବେ ଆମେ ମଧ୍ୟ ଲାଇଭ୍ କଲ୍ ଟାୱାର ଲୋକେସନର ଫାସିଲିଟି ମଧ୍ୟ ପାଇଛୁ, ଯାହାଦ୍ୱାରା ଶିକାରୀମାନେ ବ୍ୟବହାର କରୁଥିବା ଯେକୌଣସି ଦୂରଭାଷ ଯନ୍ତ୍ର ଏବଂ ତାଙ୍କର ସ୍ଥାନ ନିରୂପଣ କରିବାରେ ଆମକୁ ପୋଲିସ ମଧ୍ୟ ସହଯୋଗ କରୁଛନ୍ତି ଏବଂ ପୋଲିସ ମାନଙ୍କର ଜଙ୍ଗଲ ମାନଙ୍କ ଭିତରେ ମଧ୍ୟ ମୁତୟନ ହୋଇଗଲାଣି, ଏକ୍ସ ମିଲିଟାରୀ ଫୋର୍ସ ମାନଙ୍କର ମଧ୍ୟ ମୁତୟନ ହୋଇଗଲାଣି ଏବଂ ଏହି ଟ୍ରେଲ ଗାର୍ଡ ଭଳିଆ ପ୍ରାମାଣିକ ତଥ୍ୟ ଯେତେବେଳେ ଆମେ ନ୍ୟାୟାଳୟରେ ଉପସ୍ଥାପନ କରୁଛୁ, କୌଣସି ଦ୍ୱନ୍ଦ୍ୱ ବିହୀନ ହୋଇ ସେମାନେ ଦୋଷୀ ସାବ୍ୟସ୍ତ ହେଉଛନ୍ତି। ତେଣୁ ଏଆଇ କ୍ୟାମେରା ମଡର୍ନ ଯୁଗର ଗୋଟେ ଅସ୍ତ୍ର,
1: କାଠ ମାଫିଆ ମାନଙ୍କୁ ବି ତ
0: ଧରି ହେବ, ଶିକାରୀମାନଙ୍କୁ ଧରି ହେବ ଏବଂ ଏହାଦ୍ୱାରା ବନ୍ୟଜନ୍ତୁ ମାନଙ୍କର ମଧ୍ୟ ସୁରକ୍ଷା କରିହେଉଛି। ନିକଟରେ ରାଉରକେଲା ପାଖରେ ଗୋଟେ ରେଲୱେ ସାଇଡିଂରେ ଭାତୃ ଦମ୍ପତି କ୍ରସ୍ କରିବାକୁ ବସିଥିବା ରେଲୱେ ଲାଇନ୍ଟା, ତେଣୁ ସେ ଜାଗାରେ ଏଆଇ ଟାୱାର ଲାଗିଥିଲା, ସେଠି ଯେତେବେଳେ ସେମାନେ ଦେଖିଲେ ଯେ ଏଇଟା ହାତୀ ବୋଲିକି, ତାପରେ ସେ ବହୁତ ଜୋର ସାଇରନ୍ କରିକି ଲାଇଟ୍ ଜଳେଇଲା ଆଉ ସେ ଶବ୍ଦରେ ସେମାନେ ଡିଷ୍ଟର୍ବ ହେଇକି ଟ୍ରାକ୍ରୁ ହଟିକି ଚାଲିଗଲେ ଆଉ ଅତି ସ୍ପିଡ୍ରେ ଗୋଟେ ଟ୍ରେନ୍ ମଧ୍ୟ କ୍ରସ୍ କଲା, ଅଳ୍ପକେ ମଧ୍ୟ ସେ ହାତୀ ସମ୍ପତି ବଞ୍ଚିଗଲେ ଏବଂ ସେଇଟା ସବୁ ଜାଗାରେ ଦେଖିଥିଲେ ଏବଂ ବହୁତ ଆଦୃତ ହେଇଥିଲା। ତେଣୁ ଏଇ ବୁଦ୍ଧିମତା ସମ୍ପନ୍ନ କ୍ୟାମେରାରେ ବିଭିନ୍ନ କାର୍ଯ୍ୟ ମଧ୍ୟ ପ୍ରତିପ୍ରକାଶ ପାଏ।
1: ବନ ବିଭାଗ ତ ଏତେ ସଚେତନ ଅଛି, ଏତେ ସବୁ କାମ କରୁଛି ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ, ତାପରେ ବି ଦେଖାଯାଉଛି ଯେ ପଶୁ ମଣିଷ ବିବାଦ ବର୍ତ୍ତମାନ ଗୋଟେ ମୁଖ୍ୟ ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ସମ୍ପର୍କରେ ଆପଣ କ'ଣ ମତ ପୋଷଣ କରିବେ?
0: ହଁ, ଏଇଟା ଗୋଟେ ସାମ୍ପ୍ରତିକ ସନ୍ଦର୍ଭରେ ଗୋଟେ ଭଲ ପ୍ରଶ୍ନ, ଏଥିପାଇଁ କାହିଁକି ନା ଆମର ଓଡ଼ିଶାରେ ବିକାଶକୁ ଆମେ ଏଡ଼େଇ ଦେଇପାରିବା ନାହିଁ, ଆଉ ବିକାଶ ପ୍ରକ୍ରିୟାରେ ଜନତାଙ୍କର ଭାଗିଦାରୀ ବଢ଼ାଇବା, ଜନତାଙ୍କୁ ଆର୍ଥିକ ଉପାୟରେ ସମ୍ପନ୍ନ କରିବା, ତାଙ୍କୁ ମୌଳିକ ଜୀବନ ଜୀବିକାର ମାନେ ସବୁତକ ସୁବିଧା ସୁଯୋଗ ଦେବା ଏବଂ ସରକାରଙ୍କର ସୋସିଆଲ ସିକ୍ୟୁରିଟି ଆଉ ୱେଲଫେୟାର ସ୍କିମ୍ସ ମାନେ ତାଙ୍କ ପାଖରେ ପହଞ୍ଚାଇବା ଗୋଟେ ମୌଳିକ ଦାୟିତ୍ୱ। କିନ୍ତୁ ଅନେକାଂଶରେ ଦେଖାଯାଇଛି ଯେତେବେଳେ ଏ ପ୍ରାକୃତିକ ସଂସାଧନ ଭରା ଯେତେବେଳେ ଅରଣ୍ୟ ଥାଏ ଆଉ ଆମେ ଯେତେବେଳେ କୌଣସି ବିକାଶମୂଳକ କାମ କରେ, ଲୋକ ଭାବନ୍ତି ଯେ ଏଇଟା ପରସ୍ପରର ବିରୋଧୀ। ବହୁତ ସମୟରେ କ'ଣ ହୁଏ, ଫରେଷ୍ଟ ଲ୍ୟାଣ୍ଡର ଡାଇଭରସନ୍ ହୁଏ ଏବଂ ତାଦ୍ୱାରା ସେଠି ଆମେ କିଛି ଡେଭଲପମେଣ୍ଟାଲ ପ୍ରୋଜେକ୍ଟ ଆମେ କିଛି କରିଥାଉ, ଯାହାଦ୍ୱାରା କ'ଣ ହୁଏ ନା ବନାଞ୍ଚଳର କିଛି ଅଂଶ ଅବକ୍ଷୟ ହୁଏ ଏବଂ ତାଦ୍ୱାରା ସେ ଜାଗାରେ ବନ୍ୟଜନ୍ତୁଙ୍କର ସଂଘର୍ଷ ମନୁଷ୍ୟମାନଙ୍କ ସହିତ ବୃଦ୍ଧି ହେବାର ପରିଲକ୍ଷିତ ହୁଏ। କିନ୍ତୁ ବର୍ତ୍ତମାନ ସରକାର ତା ପାଇଁ ସଚେତନ ଅଛନ୍ତି ଏବଂ କେମିତି ଏହି ସଂଘର୍ଷକୁ ମିନିମମ୍ରୁ ମିନିମମ୍ କରିହେବ, ତା ପାଇଁ କ'ଣ ଆମେ ପ୍ରତିଷେଧକ ବ୍ୟବସ୍ଥା କରିବା ଯାହାଦ୍ୱାରା ଜଙ୍ଗଲ ମଧ୍ୟ ରହିବ, ବନ୍ୟଜନ୍ତୁ ମଧ୍ୟ ରହିବେ, ବିକାଶ ଜନିତ ଇନ୍ଫ୍ରାଷ୍ଟ୍ରକ୍ଚର ମଧ୍ୟ ଲୋକଙ୍କର ଚାହିଦା ଅନୁସାରେ ହେଇପାରିବ ଆଉ ସଂଘର୍ଷ ବୃଦ୍ଧି ହେବ ନାହିଁ, ତା ପାଇଁ ବ୍ୟବସ୍ଥା କରାଯାଉଛି। ଆମେ ଦେଖିବା ବର୍ତ୍ତମାନ ଗୋଟେ ରାସ୍ତାଟେ ହେଲେ ଯଦି ଜଙ୍ଗଲ ଉପରୁ ଦେଇକି ଯାଉଛେ, ଆମେ ଗୋଟେ ଅଣ୍ଡରପାସ୍ ବା ଓଭରପାସ୍ କରିଦେଉଛେ, ଯାହାଦ୍ୱାରା ଅଣ୍ଡରପାସ୍ ଦେଇକି ହାତୀଟି ନା ବନ୍ୟଜନ୍ତୁ ଯିବା ଆସିବା କରିପାରେ, ଜଙ୍ଗଲ ଭିତରେ ସେମାନଙ୍କର ନିରବଚ୍ଛିନ୍ନ ମୁଭମେଣ୍ଟକୁ ଆମେ ଏନ୍ସ୍ୟୋର କରୁଛେ ଏବଂ ସଡ଼କ ଯାତାୟତ ମଧ୍ୟ ସୁଚାରୁ ରୂପେ ହୋଇପାରୁଛି। ତେଣୁ ଏ ସଂଘର୍ଷ ରିସୋର୍ସକୁ ନେଇକି, କାରଣ ଖାଦ୍ୟ ଏବଂ ଜଳର ଉତ୍ସ ସୀମିତ, ତାହା ଉପରେ ଜୀବଜଗତ ମଧ୍ୟ ନିର୍ଭରଶୀଳ, ମନୁଷ୍ୟ ଜଗତ ମଧ୍ୟ ନିର୍ଭରଶୀଳ, ତେଣୁ ତାର କେମିତି ମାତ୍ରାଧିକ ବୃଦ୍ଧି କରାଯିବ ଏବଂ ଯୋଉ ଜାଗାରେ ସଂଘର୍ଷ ହୋଇଥାଏ ସେ ଅନୁସାରେ ଡେଡିକେଟେଡ୍ ଫୋକସ୍ଡ ପ୍ଲାନିଂ ମଧ୍ୟ କରାହଉଛି, ଆଗାମୀ ଦିନରେ ତାର ସୁଫଳ ନିଶ୍ଚୟ ମିଳିବ।
1: ଏବେ ଦେଖାଯାଉଛି ଯେ ବନ୍ୟପ୍ରାଣୀମାନେ ସହର ବଜାର ଗାଁ ଗଣ୍ଡାକୁ ପଶି ଆସୁଛନ୍ତି, ତାଙ୍କୁ ରୋକିବା କାହାର ଦାୟିତ୍ୱ, ବନ ବିଭାଗର ଦାୟିତ୍ୱ ନା ସାଧାରଣ ଲୋକମାନେ ସଚେତନ ହେଇକି ଆପଣଙ୍କୁ ଖବର ଦେବେ ତା ଉପରେ ଗୁରୁତ୍ୱ ଦିଆଯିବ?
0: ଏଇଟା ମିଳିତ ଦାୟିତ୍ୱ ଏବଂ ୟା ପାଇଁ କିଛି ଆମେ ସର୍ଟ ଟର୍ମ ଆଉ କିଛି ଲଙ୍ଗ ଟର୍ମ ମେଜର କରିବା ଦରକାର। ସର୍ଟ ଟର୍ମ ମେଜର ଆମେ କ'ଣ କରୁ, ଯେମିତି ଅବାଧ ପ୍ରବେଶ ବନ୍ୟଜନ୍ତୁ ମାନଙ୍କ ଭିତରେ ହେବ ନାହିଁ, ତା ପାଇଁ ବୋଲିକରି ଆମେ ସୌରଚାରିତ ତାଳବାଡ଼ ଲଗୁଛୁ।

0: ଯେତେବେଳେ ଆମେ ହାତୀ ନିରୋଧି ଖାଇ ଖନନ କରୁଛୁ, ଯାହାଦ୍ୱାରା ସେମାନେ ଜଙ୍ଗଲ ମଧ୍ୟରେ ଆବଦ୍ଧ ହୋଇକି ରହିବେ, ଏବଂ ଜଙ୍ଗଲ ମଧ୍ୟରେ ଆବଦ୍ଧ ହୋଇକି ରହିବା ପାଇଁ ତାଙ୍କର ଯୋଉ ଖାଦ୍ୟର ଚାହିଦା, ପାଣିର ଚାହିଦା ପାଇଁ ଆମେ ଜଙ୍ଗଲ ମଧ୍ୟରେ ଚାରଣଭୂମି ସୃଷ୍ଟି, ଫଳଜାତୀୟ ବୃକ୍ଷରୋପଣ, ବୃକ୍ଷରୋପଣ କରିଛି ତାର ତତ୍ତ୍ୱାବଧାନ, ଏବଂ ତା ଭିତରେ ବିଭିନ୍ନ ପ୍ରକାର ଜଳର ଉତ୍ସ ଯେମିତିକି 24 ଘଣ୍ଟା ବର୍ଷକ 12 ମାସ ତାଙ୍କୁ ପାଣି ଉପଲବ୍ଧ ହେବ ତା ପାଇଁ ଆମେ ଚେଷ୍ଟା କରୁଛୁ, ଏ ବିଭାଗ ତରଫରୁ ହଉଛି, ଏବଂ ଆମେ ଜନସଚେତନତା ମଧ୍ୟ ସୃଷ୍ଟି କରୁଛୁ ଯେମିତି ଜନତା ମଧ୍ୟ ସହଭାଗିତା କରିବେ। ବାଇଚାନ୍ସ କୌଣସି ଜାଗାରେ ଆମର ବାହାରକୁ ଧର ହାତୀ ଆସିଛନ୍ତି ବା କୌଣସି ବନ୍ୟଜନ୍ତୁ ଆସିଛନ୍ତି, ସେମାନେ ଧାନ ବିଲରେ ଅଛନ୍ତି, ଆପଣ ତା ପାଖକୁ ନ ଯାଆନ୍ତୁ। ବହୁତ ସମୟ ନିଶାସକ୍ତ ଅବସ୍ଥାରେ ଲୋକ ପଳେଇ ଯାଉଛନ୍ତି ତାଙ୍କ ପାଖକୁ ଉଠିବା ପାଇଁ ପଳେଇ ଯାଉଛନ୍ତି, ମୁଣ୍ଡିଆ ମାରିବାକୁ ଯାଉଛନ୍ତି। ହେରି ବହୁତ ଜାଗାରେ ଆମେ ଦେଖୁଛୁ ଯେ ଘରେ ମଧ୍ୟ ଆପଣଙ୍କର ପାଇଖାନା ଥିଲେ ମଧ୍ୟ ନିତ୍ୟକର୍ମ ପାଇଁ ମଧ୍ୟ ଲୋକ ସକାଳେ ବା ସନ୍ଧ୍ୟା ଯାଉଛନ୍ତି। ଅନେକ ସମୟ ଆମେ ଦେଖୁ ବୟୋବୃଦ୍ଧ ଲୋକମାନେ ଏହାର ବେସିକାଲି ଶିକାର କରନ୍ତି, ତେଣୁ ଏହାର ଗୋଟେ ବ୍ୟବହାରିକ ପରିବର୍ତ୍ତନ ଲୋକଙ୍କ ଭିତରେ ଆବଶ୍ୟକତା ରହିଛି। ତେଣୁ ଲୋକ ସଚେତନ ହେବା ସହିତ ବିଭାଗର ମଧ୍ୟ ଦାୟିତ୍ୱ ରହିଛି ଯେ ବିବର୍ତ୍ତନକୁ ଆହୁରି ସଚେତନ କରିବ, ଏବଂ ଯୋଉ ଡେଞ୍ଜର ଅଛି, ଯୋଉ ବିପଦ ଅଛି ବାହାରକୁ ଆସିବାର ଏହି ସବୁ ସମୟ ଗୁଡାକରେ ତାଙ୍କୁ ସଚେତନ କରିବା ଆବଶ୍ୟକତା ଅଛି। ତେଣୁ ଯଦି ଆମେ ତାଙ୍କୁ ଆଭଏଡ କରିବା, ଯଦି କିଛି ଆମ ଚାଷର କ୍ଷତି ହେଲା ମଧ୍ୟ ଏବେ ସରକାର ଅନୁକମ୍ପା ରାଶି ବହୁତ ଅନେକ ମାତ୍ରାରେ ବୃଦ୍ଧି କରିଛନ୍ତି। ଆଗରୁ ଏକର ପିଛା ଧାନ ଚାଷ ପାଇଁ ବୋଲି 10,000-12,000 ଟଙ୍କା ମିଳୁଥିଲା, ଏବେ ବର୍ତ୍ତମାନ ତାହା 20,000-25,000 ବୃଦ୍ଧି କରା ସରିଛି। ବାଇଚାନ୍ସ ଭଗବାନ ନ କରନ୍ତୁ ଅନଫର୍ଚୁନେଟ୍ ଇନ୍ସିଡେଣ୍ଟ ଯଦି ମଣିଷ ମୃତ୍ୟୁ ହେଉଛି, 6,00,000 ଟଙ୍କା ଥିଲା ଯାହାକୁ ବର୍ତ୍ତମାନ ସରକାର ଅନୁକମ୍ପା ରାଶି 10,00,000କୁ ମଧ୍ୟ ବୃଦ୍ଧି କରିଛନ୍ତି। ତେଣୁ ଯଦି କିଛି ଚାଷର କିଛି ପ୍ରପର୍ଟିର କ୍ଷତି ହେଉଛି ତାହେଲେ ତାର ଭରଣା କରିବା ପାଇଁ ସରକାର ତାର ରେଟ୍ ବଢ଼େଇଛନ୍ତି। ଅତି ନିକଟରେ ମଧ୍ୟ ପାଚେରି ଭାଙ୍ଗି ଦେଉଥିଲେ ସବୁବେଳେ, ପାଚେରିକି ମଧ୍ୟ ବର୍ତ୍ତମାନ ଅନୁକମ୍ପା ରାଶି ପ୍ରଦାନ ଦାୟରା ଭିତରେ ଅଣା ହେଇଛି, ଏବଂ ଗୁହାଳ ଏବଂ ମେଣ୍ଢାଶାଳ ମଧ୍ୟ ଭାଙ୍ଗିଲେ ତାକୁ ମଧ୍ୟ ବର୍ତ୍ତମାନ ଅନୁକମ୍ପା ରାଶି ଦେବାର ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି। ତେଣୁ ଆପଣ ବିପଦପୂର୍ଣ୍ଣ ଭାବରେ କୌଣସି ବନ୍ୟଜନ୍ତୁ ନିକଟତର ହେବା ଉଚିତ ନୁହଁ, ଆମକୁ ସହଯୋଗ କରିବା ଉଚିତ, ସଚେତନତା ନିଜ ଭିତରେ ବୃଦ୍ଧି କରିବା ଉଚିତ, ଏବଂ ବିଭାଗ ଅଧିକାରୀ ମଧ୍ୟ ସଚେତନତାର ମୁହିମକୁ ଆହୁରି ଲୋକସ୍ପର୍ଶୀ ମର୍ମସ୍ପର୍ଶୀ କରନ୍ତୁ, ଯେମିତି ଲୋକ ତାକୁ ଗ୍ରହଣ କରନ୍ତୁ ଏବଂ ନିଜର ଦୈନନ୍ଦିନ ଜୀବନରେ ମଧ୍ୟ ଅବଲମ୍ବନ କରନ୍ତୁ।
1: ବେଳେବେଳେ ଦେଖାଯାଏ ଯେ ହାତୀପଲ ଟ୍ରେନ୍ ଲାଇନ୍ ପାର ହେଲା ବେଳେ ଟ୍ରେନ୍ରେ କଟିଯାନ୍ତି, ସେଇଟା ନ ହବା ପାଇଁ, ସେ ଅଘଟଣ ନ ଘଟିବା ପାଇଁ ବନ ବିଭାଗ କଣ ପଦକ୍ଷେପ ନେଇଛି?
0: ବହୁତ ବଢିଆ ପ୍ରଶ୍ନ। ଆମର ରେଲୱେ ଅଥରିଟିଜ୍ ମାନଙ୍କ ସହିତ ବିଭିନ୍ନ ସ୍ତରରେ, ବନଖଣ୍ଡ ସ୍ତରରେ, ବନମଣ୍ଡଳ ସ୍ତରରେ ଏବଂ ରାଜ୍ୟ ସ୍ତରରେ ମଧ୍ୟ ଆମେ ରେଲୱେ ଅଥରିଟିଜ୍ ସହିତ ଆମେ ଆଲୋଚନା ପର୍ଯ୍ୟାଲୋଚନା କରୁ ଏବଂ ମିଳିତ ଭାବରେ ତାର ଆମେ ପ୍ରୟାସ କରୁ କେମିତି ନ ହବ। ତେଣୁ ଆମର ଭିଏଚ୍ଏଫ୍ ପେୟାରିଂ ହୁଏ, ତାଙ୍କ ଭିଏଚ୍ଏଫ୍ ଫ୍ରିକ୍ୱେନ୍ସି, ଆମ ଭିଏଚ୍ଏଫ୍ ଫ୍ରିକ୍ୱେନ୍ସି ଉପରେ ଆମେ ଖବର ଦେଇପାରୁ ଯେ ହାତୀ ଏବେ ଅଛନ୍ତି, ଆପଣ ଟ୍ରେନ୍କୁ ସ୍ଲୋ କରନ୍ତୁ। ଯୋଉ ଯୋଉ ଜାଗାରେ ଆମର ହାତୀ ନର୍ମାଲି କ୍ରସ୍ କରନ୍ତି ସେଇ ଯୋଉ ଏଲିଫେଣ୍ଟ ପାସିଂ ଯୋଉ ଅଞ୍ଚଳ ଗୁଡିକ ଅଛି ତାକୁ ଚିହ୍ନିତ କରାହେଇଛି, ସେଠି ପିଲର ଲଗା ହେଇଛି, ତେଣୁ ସେ ଅଞ୍ଚଳ ଗଲାବେଳକୁ ଟ୍ରେନ୍ଟି ସାଧାରଣତଃ ସ୍ଲୋରେ ଗତି କରିବ ବୋଲି ତାଙ୍କୁ ମଧ୍ୟ ନିର୍ଦ୍ଦେଶ ଅଛି। ଗୋଟେ ଜିନିଷ ହେଲା ଯୋଉ ସମୟରେ ଟ୍ରେନ୍ଟି ଯାଉଥିବ ସେ ଲଙ୍ଗ ହର୍ନ ବଜେଇ ବଜେଇ ଯିବ, ମାନେ ସେ ଇଣ୍ଟାକ୍ ଷ୍ଟ୍ରେଚ୍ଟାକୁ କ୍ରସ୍ କଲାବେଳକୁ ସେ ହର୍ନ ଦେଇ ସମ୍ପୂର୍ଣ୍ଣ ରାସ୍ତାଟିକୁ କ୍ରସ୍ କରୁ, ଯେମିତିକି ହାତୀ ବିପଦ ହବ ନାହିଁ, ତାଦ୍ୱାରା ସଂଘର୍ଷ କମିଯାଇପାରିବ। ଏବଂ ବହୁତ ସମୟରେ ଏହି ନୂଆ ରେଲୱେ କ୍ରସିଂ ସମୟରେ ମଧ୍ୟ ଆମେ ତାକୁ ଓଭରବ୍ରିଜ୍ ବା ଅଣ୍ଡର ପାସେସ୍ ଦଉଛୁ, ଯାହାଦ୍ୱାରା ଗୋଟେ ପଟ ରେଲୱେ ଗଲାପରେ ଆଉ ଗୋଟେ ପଟ ବା ବାଟରେ ହାତୀ କ୍ରସ୍ କରିପାରିବେ। ଏବଂ ସେନ୍ସର ମେଥଡ୍ରେ ଟେକ୍ନୋଲୋଜି ମଧ୍ୟ ବିକଶିତ କରିବା ବର୍ତ୍ତମାନ ବିଭାଗ ଚେଷ୍ଟା କରୁଛି, ଯେମିତି ଟ୍ରେନ୍ଟି ଅଟକି ଯାଇପାରୁ ଯଦି ଆଗରେ ହାତୀ ପୋଲ କିଛି କ୍ରସ୍ କରୁଛନ୍ତି। ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ଯାହାଦ୍ୱାରା ଟ୍ରେନ୍ରେ କଟି ହାତୀ ବା ଅନ୍ୟ କୌଣସି ଜୀବଜନ୍ତୁ କ୍ଷତିଗ୍ରସ୍ତ ହେବେ ନାହିଁ, ଆଉ ସେଟାର ସଂଖ୍ୟା ଯେମିତି ଆସ୍ତେ ଆସ୍ତେ ଦିନକୁ ଦିନ ହ୍ରାସ ପାଇବ।
1: ଅନେକ ଗୁଡିଏ କାମ ତ ବନ ବିଭାଗ କରୁଛି, ହେଲେ ବନ୍ୟପ୍ରାଣୀକୁ ସୁରକ୍ଷା ଦେବାରେ ବନ ବିଭାଗ କେତେ ଦୂର ସଫଳ ହୋଇଛି?
0: ମୁଁ ତ କହିବି ଅନେକାଂଶରେ ଆମେ ସଫଳ ହୋଇଛୁ, ଏବଂ ଏହାର ଅନେକ ଶ୍ରେୟ ଆମର କ୍ଷେତ୍ର କର୍ମଚାରୀମାନଙ୍କର ପ୍ରଚେଷ୍ଟା ଏବଂ ଜନସାଧାରଣଙ୍କର ଆକୁଣ୍ଠ ସହଯୋଗ ଯୋଗୁଁ ଏଟା ଆମେ ଉପଲବ୍ଧ କରିପାରିଛୁ। କିନ୍ତୁ ଆଗାମୀ ଦିନରେ ଆହୁରି ବହୁତ ଜିନିଷ କରିବା ପାଇଁ ବହୁତ ଯୋଜନା ଅଛି, ଯେଉଁଥିରେ ଜନସାଧାରଣଙ୍କର ଏବଂ ଆମ ସହଚର ଲୋକମାନଙ୍କର ସହଭାଗିତା ନିହାତି ଆବଶ୍ୟକ ଅଛି। ଆଗାମୀ ଦିନରେ ମିଟିଗେସନ ପ୍ଲାନ୍ଟା ଡେଭଲପ୍ କରାହେଇଛି, କ୍ୟାପ୍ ବୋଲି ଗୋଟିଏ ଜିନିଷ କମ୍ପ୍ରିହେନ୍ସିଭ୍ ଆକ୍ସନ ପ୍ଲାନ୍ ଆଡପ୍ଟ କରାହେଇଛି, ଯାହାଦ୍ୱାରା ସେଥିରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆହେଇଛି, ଆମେ କେମିତି ଫଳବୃକ୍ଷ ଲଗେଇବା, ଆହୁରି ଜଳ ଉତ୍ସ କ୍ରିଏଟ୍ କରିବା, ଆଇଇସିର ଗୋଟେ ମଡେଲ ଇନଫର୍ମେସନ ଏକ୍ସଟେନ୍ସନ କମ୍ୟୁନିକେସନ ଗୋଟେ ମଡେଲ ପ୍ଲାନ୍ କରିକି ସମସ୍ତଙ୍କୁ ଦିଆହେଇଛି, ଯେଉଁ ଜନତାଙ୍କ ମଧ୍ୟରେ ସଚେତନତା ବିଭିନ୍ନ ଉପାୟରେ ଯେମିତି କରିହେବ, ପଥପ୍ରାନ୍ତ ନାଟକ ଜରିଆରେ, ଟ୍ରାଇବାଲ ପେଣ୍ଟିଂ ଜରିଆରେ, ଏଲ୍ଇଡି ଟିଭି ମାଧ୍ୟମରେ, ଗାଁ ଗଣ୍ଡାରେ ପ୍ରଚାର ପ୍ରସାର କରିକି, ଫ୍ଲାୟର ମାଧ୍ୟମରେ, ତ ବିଭିନ୍ନ ଉପାୟ ଯେମିତି ପ୍ରଚାର ପ୍ରସାର କରିବ, ତାର ବହୁତ ଆଗକୁ ଯୋଜନା କରାହେଇଛି ଏବଂ ଆମେ ଆଶା କରୁ ତାର ସୁଫଳ ନିଶ୍ଚୟ ମିଳିବ।
1: ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ସେମାନଙ୍କର କଣ ଦାୟିତ୍ୱ ରହିଛି, କର୍ତ୍ତବ୍ୟ ରହିଛି, ସେ ବିଷୟରେ ଟିକେ ସଚେତନ କରନ୍ତୁ।
0: ପରିଶେଷରେ ଏତିକି କହିବି ଯେ ଯଦି ଅରଣ୍ୟ ଚାହୁଁଛନ୍ତି, ଯଦି ଭଲ ଚାଷ ଚାହୁଁଛନ୍ତି, ଯଦି ଭଲ ଫସଲ ଚାହୁଁଛନ୍ତି, ଯଦି ଆର୍ଥିକ ଉନ୍ନତି ଚାହୁଁଛନ୍ତି, ତାହେଲେ ଆପଣଙ୍କ ପାଖରେ ସବୁ ଜିମାର ବଳୟ ନିରବିଚ୍ଛିନ୍ନ ଭାବେ ରହିବାଟା ଏକାନ୍ତ ଆବଶ୍ୟକ। ତେଣୁ ଅରଣ୍ୟର ବଞ୍ଚିବା ପାଇଁ ବନ୍ୟଜନ୍ତୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ଏଡ଼େଇ ଦେଇପାରିବା ନାହିଁ। ଆମେ ବହୁତ କାମ ଆଗକୁ ବନ୍ୟପ୍ରାଣୀଙ୍କର ସୁରକ୍ଷା ପାଇଁ କରିଛେ, ଏହି ଜିନିଷଟି

0: ଆମେ ଆମର ଆଗାମୀ ପିଢ଼ିକୁ ମଧ୍ୟ ଶିଖେଇବା ଦରକାର, ନିଜ ଭିତରେ ଏହି ଜ୍ଞାନର ପ୍ରଚାର ପ୍ରସାର କରିବା ଦରକାର, ବିଭାଗ ସହିତ ସବୁବେଳେ ହାତ ମିଶାଇ ସହଯୋଗ କରିବା ଦରକାର, ଏବଂ ଆଗାମୀ ଦିନରେ ଯେମିତି ଆମେ ମିଶିବା ଆମର ଜଙ୍ଗଲ ସୁରକ୍ଷିତ ରହିବ, ବନାଞ୍ଚଳ ଏବଂ ବନ ଭିତରେ ଥିବା ଆମର ବନ୍ୟପ୍ରାଣୀ ସେମାନେ ମଧ୍ୟ ସୁରକ୍ଷିତ ରହିବେ, ସେମାନଙ୍କର ମଧ୍ୟ ସହର ସ୍ଥାନର ସମାନ ଅଧିକାରକୁ ଆମେ ଉପଲବ୍ଧ କରିବା, ଏହି ଅନୁସାରେ ଆମେ ସଚେତନ ହୋଇ ଆଗାମୀ ଦିନରେ ସବୁବେଳେ ପ୍ରଚେଷ୍ଟିତ ହେବା ଉଚିତ।
1: ଯାହା ହେଉ ସମ୍ୟକ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ। ଆଜି ଯାହା ବିଷୟ ଥିଲା
2: ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଜନସାଧାରଣଙ୍କର ଦାୟିତ୍ୱ, ସେ ସମ୍ପର୍କରେ ଅନେକ ଗୁଡ଼ିଏ ଆମକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ସେଥିପାଇଁ ଆପଣଙ୍କୁ ଆମ ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆଉ ଆମର ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ। ନମସ୍କାର।

0: ଖୁସି ଖବର ଖୁସି ଖବର ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ହଁ ଭାଇ, କାଡ଼େ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ, ଉଷା କମେଣ୍ଟ।

0: ଖୁସି ଖବର, ଖୁସି ଖବର! ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର! ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ପରେ ପରେ କଥାଚିତ୍ର ପୂଜା ଫୁଲ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୁଆଲ।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନନଗଡ଼।

0: ଏଲ୍ ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରିପାରନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPNODL। ପ୍ରିୟ ଟିପି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିଜୁଳି ଉପଭୋକ୍ତାଗଣ, ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPNODL।
1: ଶେଷରେ କଣ୍ଠଶିଳ୍ପୀ କୁମାର ବାପି ଗୀତ ରଚନା କରିଛନ୍ତି ମନୋଜ।

ଶୁଣିଲେ କଥାଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତୋଦିତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ରାମ ତେରୀ ଗଙ୍ଗା ମେରି। କଣ୍ଠଦାନ କରିଛନ୍ତି ସୁରେଶ ୱାଡ଼କର ଏବଂ ଲତା ମଙ୍ଗେସ୍କର।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟେ ସମୟ ବର୍ତ୍ତମାନ ରାତି 10ଟା ପ୍ରଚାର କରୁଛୁ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରୁଛନ୍ତି ଶିଳ୍ପୀ ଜଗନ୍ନାଥ ବେହେରା ଏବଂ ସାଥୀ କଳାକାରମାନେ।

ମହାକବି କାଳିଦାସ ଋତୁ ସଂହାର କାବ୍ୟରେ ଗ୍ରୀଷ୍ମ ଋତୁର ବର୍ଣ୍ଣନା କଲେ। ପ୍ରଚଣ୍ଡ ସୂର୍ଯ୍ୟ ସୂର୍ଯ୍ୟଙ୍କର କିରଣ ଅତି ପ୍ରଖର ହେଲା, ସ୍ପୃହଣୀୟ ଚନ୍ଦ୍ରମା ଚନ୍ଦ୍ରଙ୍କର କିରଣ ହେଲା ସ୍ପୃହଣୀୟ ଉପଭୋଗ୍ୟ ସଦା ବଗାହ କ୍ଷତ ବାରି ସଞ୍ଚୟ। ଗ୍ରୀଷ୍ମ ଋତୁରେ ଅନେକ ଥର ସ୍ନାନ କରିବାକୁ ଇଚ୍ଛା ହୁଏ, ପ୍ରଭାତ ସମୟରେ, ମଧ୍ୟାହ୍ନ ସମୟରେ, ସନ୍ଧ୍ୟା ସମୟରେ। କ୍ଷେତବାଡ଼ି ସଞ୍ଚୟ ଅର୍ଥାତ୍ ଜଳାଶୟ ଗୁଡିକ କ୍ଷୁର୍ଣ୍ଣ ହୋଇଯାଏ, ନଦୀ ପୁଷ୍କରିଣୀ ଏଗୁଡିକ ସବୁ କ୍ଷୁର୍ଣ୍ଣ ହୋଇଯାଏ, ଶୁଷ୍କ ହୋଇଯାଏ। ଦିନାନ୍ତରମ୍ୟ ବିପସନ୍ତ ମନ୍ମଥ ଦିନାନ୍ତ ଦିନାନ୍ତ ଦିନାନ୍ତ ବୋଇଲେ ସନ୍ଧ୍ୟା। ଖରା ଦିନର ସନ୍ଧ୍ୟା ଯେପରି ମନମୁଗ୍ଧକର ହୁଏ, ଅନ୍ୟ ଋତୁର ସନ୍ଧ୍ୟା କେବେ ହେଲେ ମନମୁଗ୍ଧକର ହୁଏ ନାହିଁ। ଏଇ ପରିସର ଭିତରେ ହସ୍ତିନା ଅଧିଶର ଶିକାର କରିବା ଉଦ୍ଦେଶ୍ୟରେ ବାହାରି ପଡ଼ିଲେ, ତେଣେ

0: ରଥ ଆହରଣ ପୂର୍ବକ ଭ୍ରମଣ କଲା ବେଳେ ହଠାତ୍ ଗୋଟିଏ ମୃଗ ଦୃଷ୍ଟିଗୋଚର ହେଲା। ସାରଥୀ ଏଇ ମୃଗ ମୃଗ
1: ମାରନ୍ତୁ
0: ମାରନ୍ତୁ ଶୀଘ୍ର ମାରନ୍ତୁ, ଡେରି କରନ୍ତୁ ନାହିଁ। ରାଜା ମାଇଲି ସର ଅମୋଘ ଅସ୍ତ୍ର ଅବ୍ୟର୍ଥ ଅସ୍ତ୍ର ରକ୍ତାକ୍ତ ହୋଇ ମୃଗ ପଳେଇ ଗଲା। ରାଜା ବିସ୍ମିତ ହେଲି।
1: ମଣିମା ଚାଲନ୍ତୁ, ମୃଗ ଆଗେ ଆଗେ ଚାଲିଛି, ଆମେ ପଛେ ପଛେ ଯିବାକୁ ପଡିବ, ରକ୍ତ ଧାର ପଡିଛି, ଅନୁସନ୍ଧାନ କରିବାକୁ ପଡିବ।
0: ଆଚ୍ଛା ସାରଥୀ
1: ଆଜ୍ଞା,
0: ଅଭ୍ୟନ୍ତର ଭିତରକୁ ଚାଲିଗଲା, ଜଙ୍ଗଲର ଅଭ୍ୟନ୍ତର ଭିତରକୁ ମୃଗ ଚାଲି ଯାଇଛି, କଣ କରିବା?
1: ସୁବିଧା ନାହିଁ ଆଜ୍ଞା,
0: ରଥ ଅଟକେଇ ଦିଅ,
1: ରହିଲା ରଥ,
0: ମୁଁ ପଦବ୍ରଜରେ ଯିବି, ରକ୍ତ ବିନ୍ଦୁ ପଡିଛି, ରକ୍ତ ବିନ୍ଦୁ ଯୋଉଠି ଶେଷ ହୋଇଥିବ ମୃଗ ସେଠି ପଡିଥିବ, ମୁଁ ତମକୁ ହୁଏତ ଇସାରା ଦେବି, ତମେ ଯାଇ ପହଞ୍ଚିବ।
1: ପରେ ପହଞ୍ଚିବା
0: ରାଜା ଚାଲିଛନ୍ତି, ହଠାତ୍ ଗୋଟିଏ ଆଶ୍ରମରେ ପହଞ୍ଚିଗଲେ। ସମୟ

ଘଟଣା ଦେଖିବାକୁ ପାଇଲେ। ହଠାତ୍ ଗୋଟିଏ ଆଶ୍ରମ, ମୁନି ମାନଙ୍କ ମୁଖ ନିଶ୍ରୁତ ବେଦଧ୍ୱନିରେ ଶ୍ୟାମଳ ବର୍ଣ୍ଣର ମନ ହୁଏତ ପ୍ରତିଧ୍ୱନିତ ହେଲା। ଆକାଶକୁ ସ୍ପର୍ଶ କରି ଉଠିଲା ଉଚ୍ଚ ଉକ୍କାର ଧ୍ୱନି, ଓଂ ଭୂର୍ଭୁବଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। ଏଇ ଆଶ୍ରମ ପଦରେ ମୃଗ ଯାଇଛି, ରକ୍ତବିନ୍ଦୁ ପଡିଛି। ରକ୍ତବିନ୍ଦୁକୁ ଅନୁସରଣ କରି ଆଶ୍ରମ ପଦରେ ଗଲାବେଳେ ଜଣେ ଋଷି ତପସ୍ୟାରେ ମଗ୍ନ ଡାକିଲେ, ହୋ ଋଷି ଦେଖି

ଦେଖିଛ କି ଏଇ ବାଟେ ଗୋଟିଏ ମୃଗ ପଳାୟନ କରିଛି, ମୁଁ ତାକୁ ସରାଘାତ କରିଛି, ରକ୍ତ ଜର୍ଜରିତ ହୋଇଛି, କହିପାରିବ କି? ଜାଣିଛ ମୁଁ କିଏ? ସେ ଶୁଭ ନାହିଁ କି ହୋ।

ମୋର ପିତୃଦେବ ଶମିକ ତପସ୍ୟାରେ ମଗ୍ନ ଥିଲା ବେଳେ ଗ୍ରହ ନକ୍ଷତ୍ର ମାନେ ବାପାଙ୍କର ରୁଦ୍ରାକ୍ଷ ମାଳ ତଳେ ମସ୍ତକ ଅବନତ କରିଥାନ୍ତି।

0: ଅହିସାବଦା ହଉଛି ମୋ ବ୍ରହ୍ମଚାରୀ ମୋ ପିତୃଦେବଙ୍କ ଗୋଳ ଦେଶରେ ଯିଏ ମୃତ ଅହିସାବକ ଲମ୍ବେଇ ଦେଇଛି ସେ ମୃତ୍ୟୁବରଣ କରିବ ସାତ ଦିନ ସାତ ରାତି ଭିତରେ ତକ୍ଷକ ଦଂଶନ କରିବ
1: ସାବଧାନ ଶୃଙ୍ଗୀ ତୁ ଏ କଣ କଲୁ ରେ ପୁତ୍ର ଏ କଣ କଲୁ ତୁ କାହାକୁ ଅଭିଶାପ ଦଉଛୁ।

0: ଜାଣି ଶୁଣି ଶୃଙ୍ଗୀ ଜାଣି ଶୁଣି ପରୀକ୍ଷିତ ମୋ ବେକରେ ମଲାସା ପଛୁଆ ଗୁଡେଇ ନେଇ
1: ଇଏ
0: କଳିଯୁଗର ଅଦୃଶ୍ୟ ହାତ କଳିଯୁଗର କାରସାଦି କଳିଯୁଗ ରାଜାଙ୍କ ମସ୍ତକରେ ଥିବାରୁ ମୋ ବେକରେ ସେ ମଲାସା ପଛୁଆ ଗୁଡେଇଛି ଗୋଟିଏ ପାଦ ଯାଇପାରି ନଥାନ୍ତା ଭସ୍ମ
1: କରିଦେଇଥାନ୍ତା
0: ଶୃଙ୍ଗୀ ଭୁଲ କଲୁ ଯା ଯା ରାଜାଙ୍କୁ ମାଗିବୁ କ୍ଷମା।

0: ନମସ୍କାର କଲି ବ୍ରହ୍ମଚାରୀ ଆପଣଙ୍କର ଆସିବାର ଆଭିମୁଖ୍ୟ କଣ, କାହିଁକି ଆପଣ ଏଠିକି ଆସିଲେ? ନମସ୍କାର କରି ପଚାରୁଛନ୍ତି ବିନୀତ ଭାବରେ ପରୀକ୍ଷିତ ମହାରାଜ। ବ୍ରହ୍ମଚାରୀ ହସିଲେ, ରାଜା ଆପଣ ଅଭିଶପ୍ତ, ମୁଁ ଆପଣଙ୍କୁ ଅଭିଶାପ
1: ଦେଇଛି।
0: ମୁଁ ପିତୃଦେବ ସମୀକ ତପସ୍ୟାରେ ମଗ୍ନ ଥିଲା ବେଳେ ମୃଗ ଚାଲିଗଲା, ରକ୍ତ ବିନ୍ଦୁ ପଡିଥିଲା, ଆପଣ ତାକୁ ସ୍ୱରାଘାତ କରିଥିଲେ, ବାପାଙ୍କ ସମ୍ମୁଖରେ ହୁଏତ ରକ୍ତ ବିନ୍ଦୁ ପଡିଥିଲା। ଆପଣ ବାପାଙ୍କୁ ପଚାରିଲେ ମୃଗ କେଉଁ ଆଡେ ଗଲା, ଧ୍ୟାନ ମଗ୍ନ ଥିଲେ, ସମାଧିସ୍ଥ ଥିଲେ, ରାଜା କିଛି ଉତ୍ତର ଦେଲେ ନାହିଁ, ବାବା କିଛି ଉତ୍ତର ଦେଲେ ନାହିଁ। ସୁତରାଂ ଆପଣ ରାଗାନ୍ୱିତ ହେଇ ବାପାଙ୍କ ବେକରେ ମଲାସପ ଛୁଆ ଗୁଡେଇଛନ୍ତି। ସୁତରାଂ ଅଭିଶାପ ଦେଇଛି, ମୁଁ ଆତ୍ମସମର୍ପଣ କରୁଛି, କ୍ଷମା ଦିଅନ୍ତୁ ବା ଦଣ୍ଡ ଦିଅନ୍ତୁ, ମାତ୍ର ଗୋଟିଏ ସପ୍ତାହ ରହିଲା ଆପଣ ମୃତ୍ୟୁବରଣ କରିବେ, ତକ୍ଷକ ଆପଣଙ୍କୁ ଦଂଶନ କରିବ। ହଉ, ଯାହା ହବାର ହେଇଛି, ହେ ବ୍ରହ୍ମଚାରୀ, ମୁଁ କେମିତି ମୁକ୍ତି ପାଇବି? ମରିବାକୁ ସାତ ଦିନ ମାତ୍ର ଅଛି, ଜୀବନ ସାରା ମୁକ୍ତି ପଥ ପରିଷ୍କାର କରିପାରି ନାହିଁ, ମରିବାକୁ ମାତ୍ର ଆସନ୍ନ ମୃତ୍ୟୁ ବର୍ତ୍ତମାନ ସାତ ଦିନ ଅଛି, କେମିତି ମୁକ୍ତି ପାଇବି? ଦୟାକରି ଟିକେ ମୋତେ କହିଦିଅନ୍ତୁ। ଲାଳସାର ବଶବର୍ତ୍ତୀ ହୋଇ, କାମନାର ବଶବର୍ତ୍ତୀ ହୋଇ ଯୋଉ ମୁକ୍ତି ପଥ ପରିଷ୍କାର କରି ନ ପାରିଲି, ଆଜି ମାତ୍ର ସାତ ଦିନ ଅଛି, କେମିତି ମୁକ୍ତି ପାଇବି ସେ ବାଟ ଟିକେ ମୋତେ କହିଦିଅନ୍ତୁ। ଏଇ କଥା ଯେତେବେଳେ ରାଜା ପଚାରିଛନ୍ତି, ଶୃଙ୍ଗି ଉତ୍ତର ଦେଲେ, ସପ୍ତରାତ୍ର ବ୍ୟବଧାନ ଅତି ସାମାନ୍ୟ ଶୁଣାଇଲେ ବ୍ରହ୍ମଚାରୀ ଆଶ୍ୱାସ ବାଣୀ। ଆଚ୍ଛା ରାଜା, ସାତ ଦିନ କମ ନୁହଁ, ରୁକ୍ମାଙ୍ଗଦ ଏକ ଦିନେ, ପିଙ୍ଗଳା ଏକ ପ୍ରହରେ, ଅଜାମିଳ ଏକ ଶ୍ୱାସେ ପାରିଲେ ଜାଣି, ପିଙ୍ଗଳା ବେଶ୍ୟା ଗୋଟିଏ ପ୍ରହରେ କି ମୁକ୍ତି ପାଇ।

0: ପାଇଛି।
1: ମହାପାପୀ ଅଜାମିଳ ଗୋଟିଏ ନିଶ୍ୱାସକି ମୁକ୍ତି ପାଇଛି, ତମ ସମ୍ମୁଖରେ ଦୀର୍ଘ ସାତ ଦିନ ଅଛି, ମୁକ୍ତି ଅନିବାର୍ଯ୍ୟ। ଏ ଜୀବନର ସାରଳତା।

0: କମହର୍ଷିଙ୍କିଟାକ ପବିତ୍ର ଭାଗବତ ଗ୍ରନ୍ଥ ଶୁଣ, ସାତ ଦିନ ସାତ ରାତି ମୁକ୍ତି ପଥ ପରିଷ୍କାର
1: ହେଇଯିବ।
0: ଏତିକି କହି ଶୃଙ୍ଗି ଚାଲି ଯାଇଛନ୍ତି। ରାଜାଙ୍କ ମନରେ ଚାଞ୍ଚଲ୍ୟ ସୃଷ୍ଟି ହେଲା। ବ୍ରାହ୍ମଣ ମାନଙ୍କୁ ଡାକିଲେ, ଋଷି ମାନଙ୍କୁ ଡାକିଲେ, କୁଳାଚାର୍ଯ୍ୟଙ୍କୁ ଡାକିଲେ, ଶୁକ ମହର୍ଷିଙ୍କୁ ଡାକିଲେ, ଚାରିଆଡେ ସମ୍ବାଦ ବ୍ୟାପି ଗଲା। ଚାନ୍ଦିନୀ ରାତି।

ଚାନ୍ଦିନି ରାତି ରୂପେଲି କିରଣ ବୁଣି ହେଇ ପଡିଛି। ଇତ୍ୟବସରେ ଭାଗବତ ଆରମ୍ଭ ହେଉଛି, ଚର୍ଚ୍ଚା ଚାଲିଛି।

ଗଙ୍ଗା ନଦୀ କୂଳରେ ଅଟ୍ଟାଳିକା ତିଆରି କଲେ। ଅଟ୍ଟାଳିକାର ଚାରିପାଖରେ ଗଦଗଛ ଗୁଡ଼ିଏ ଲଗେଇଲେ, ନେଉଳ ମାନଙ୍କୁ ମଧ୍ୟ ଜଗେଇଲେ, ସାପୁଆକେଳା ଯୋଉମାନେ ସର୍ପ ବିଷ ଝାଡି ଦିଅନ୍ତି ସେମାନଙ୍କୁ ଜଗେଇଲେ। ସାପ ଆସିପାରିବନି, ସାତ ଦିନ ସାତ ରାତି ତାଙ୍କୁ ପୂର୍ଣ୍ଣତ ଭାଗବତ ଶୁଣିବାକୁ ପଡିବ। ତିନି ଦିନ ଭାଗବତ ଶୁଣିଲା ପରେ ଯଦି ତତ୍ୟକ ଦଂଶନ କରେ ପୂର୍ଣ୍ଣତ ଭାଗବତ ଶୁଣି ପାରିବେନି। ସୁତରାଂ ଗୋଟେ ପ୍ରତିଷେଧକ ବ୍ୟବସ୍ଥା କରିଛନ୍ତି, ଏଗୁଡିକ ଭାଗବତ ଆରମ୍ଭ ହେଲା।

0: ଭାଗବତ ଶ୍ରବଣ କରିବା ଦ୍ଵାରା ରାଜା ସସୀମ ତେଲ ଲୁଣ ଦୁନିଆ ଭିତରୁ ଅସୀମ ଜଗତ ଆଡକୁ ଚାଲିଯାଏ।
1: ଏଣେ ତକ୍ଷକ ବାହାରିଛି, ପରୀକ୍ଷିତଙ୍କୁ ଦଂଶନ କରିବ, ବ୍ରାହ୍ମଣ ଅଭିଶାପକୁ ଚରିତାର୍ଥ କରିବାକୁ ଯାଉଛି।
0: ବ୍ରାହ୍ମଣ ଯେଉଁ ଅଭିଶାପ ଦେଇଛି, ପାଗଳାମୀ ନୁହଁ, ଯେତେ କାନ୍ଦିଲେ କଣ ହବ, ଯେତେ ଭାଗବତ ପଢିଲେ କଣ ହବ, କେହି ଖଣ୍ଡନ କରି ପାରିବେ ନାହିଁ। ଚାଲିଛି ତକ୍ଷକ ଆଗେ ଆଗେ, ଅନ୍ୟାନ୍ୟ ସର୍ପ ଚାଲିଛନ୍ତି ପଛେ ପଛେ। ତେଣୁ ଧନନ୍ତରୀ ଏବଂ କଶ୍ୟପ ଆସିଲେ। ତକ୍ଷକ ଦେଖିଲା, ଆରେ ବାବା ଆଉଛନ୍ତି, ତାଙ୍କ ପଛରେ ଧନନ୍ତରୀ ଆମର କକା ବି ଆସୁଛନ୍ତି। ନମସ୍କାର ବାବା, ନମସ୍କାର, ଆପଣ ମାନେ କେଉଁଠିକି ଯାଉଛନ୍ତି? ମୁଁ ଯାଉଛି ପରୀକ୍ଷିତକୁ ଦଂଶନ କରିବି, ବ୍ରାହ୍ମଣ ଅଭିଶାପକୁ କାର୍ଯ୍ୟକାରୀ କରିବି।
1: ପାରିବ ନାହିଁ, ବୃଦ୍ଧ ତମେ ଅଥର୍ବ ଅକ୍ରମଣ୍ୟ, ବ୍ରାହ୍ମଣ ଜନର ଅନିଷ୍ଟ କରିଛି, ବଞ୍ଚିବ ସେ ଭଲ ଦିଶିବ ତ।
0: ଯୋଉ ପରୀକ୍ଷିତ ରାଜମଧ୍ୟରେ ଅଜ୍ଞାନ ହୋଇ ବ୍ରାହ୍ମଣ ବେକରେ ମଲାସାପ ଛୁଆ ଗୁଡେଇଛି, ସେ ବଞ୍ଚିଲେ ଭଲ ହବ?
1: ବିନା ନିମନ୍ତ୍ରଣେ ଆସିଛ ବିବୁଧ, କୁଳଶୀଳ ମାନ ରହିବ ତ, ରାଜମଧ୍ୟ ମତ ତରବାରି ହେବ ବଳବ ତ।
0: ଯେ ତପସ୍ୟା କରିବ ସେ ହବ ଛୋଟ, ଯେ ତୋପ ତିଆରି କରି ପୃଥିବୀ କି ଧ୍ୱଂସ କରିବ ସେ ହବ ବଡ଼। ନା ନା,
1: ପାରିବ ନାହିଁ କୌଣସି ମତେ।
0: ଏଇ ବଟବୃକ୍ଷ ମୁଁ ଦଂଶନ କରିବି, ଭସ୍ମ ସ୍ତୂପରେ ପରିଣତ କରିବି। ଯଦି ବଟବୃକ୍ଷ ବଞ୍ଚିବ, ମୁଁ ଜାଣିବି ତମର ଶକ୍ତି।

0: ବଟବୃକ୍ଷକୁ ଭସ୍ମସ୍ତୁପରେ ପରିଣତ ହେଲା। ଯଦି ବଟବୃକ୍ଷ ବଞ୍ଚିବ, ଶୁଣ ବାବା ଶୁଣ ଧନନ୍ତରୀ, ମୁଁ ଜାଣିବି ତୁମେ ପରିକ୍ଷିତକୁ
1: ବଞ୍ଚେଇବ। ଠିକ୍ ଅଛି ରୁହ ପିଲା, ଦେଖ ଏଇ ଘଣିକାଇ ଧୂଳି ମନ୍ତ୍ରଣ କରି ଛାଡ଼ିଲି, ଏଇ ଦେଖ
0: ଧୂଳି କେତେ ତହି ଶକ୍ତି ଏତେ କାଳି ପଡିଗଲା ମୁଖ ଶଶି। ପିଲାଙ୍କ ମୁହଁ କଳା ପଡିଗଲା, ମନ୍ତ୍ର ଧୂଳି ଫିଙ୍ଗିଲା ମାତ୍ରେ ଗଛଟି ବଞ୍ଚି ଉଠିଲା। ନବ କଳେବର ଛବିଳ ସୁନ୍ଦର ଅନୁପ ସବ ଶୋଭା ରାଶି ଚାହିଁ ପଦାନ ତ ଚାହିଁ ପଦାନ ତ ବୋଇଲା ଯିବ କି। ପିଲାଙ୍କ ମନ ଘର ଧରିଲା ବାପା, ବାପ ଥିଲା ପୁଅ ସଭାରେ ହାରେ ନା, ମୁଁ ଦଂଶନ କରିବାକୁ ଯାଉଛି, ହୁଏତ ତମେ ବଞ୍ଚେଇବାକୁ ଯାଉଛ, ଏତ ଦ୍ୱାରା ଅସୁନ୍ଦର ହଉଛି।
2: ଆରେ ପୁଅ, ଆମର କିଛି ଧନ ଦରକାର,
0: ଜାଣେ ନିଅ ନିଅ ଧନହୀନ ଯେବେ।

ଲକ୍ଷକ ବ୍ରାହ୍ମଣ ବେଶରେ ପହଞ୍ଚିଗଲା ଦ୍ୱାର ଦେଶରେ ଡାକିଲା ଦ୍ୱାରି ଆମେ ହିମାଳୟ ଶୃଙ୍ଗରୁ 100 ଜଣ ବ୍ରାହ୍ମଣ ଆସିଛୁ ରାଜାଙ୍କୁ ଦର୍ଶନ କରିବୁ ଏବଂ ଆଶୀର୍ବାଦ କରିବୁ ଟିକେ ଅପେକ୍ଷା କରନ୍ତୁ ହୁଏତ ରାଜାଙ୍କର ଅନୁମତି ମୁଁ ଆଣିବି ରାଜାଙ୍କ ପାଖରେ ପହଞ୍ଚିଲେ ମଣିମା ଯେ ହିମାଳୟ ଶୃଙ୍ଗରୁ 100 ଜଣ ବ୍ରାହ୍ମଣ ଆସିଛନ୍ତି ସେ ଚାହାନ୍ତି ଆପଣଙ୍କୁ ଦର୍ଶନ ଦେବେ ଏବଂ ଆଶୀର୍ବାଦ ମଧ୍ୟ କରିବେ।

ତତ୍କତ ମାନସ ପରମ ବ୍ରହ୍ମଙ୍କ ପାଦରେ ଲୀନ ହୋଇଯାଇଛି ପରୀକ୍ଷିତଙ୍କର ମନ ଅନ୍ତର ଭିତରେ କଳୁଷ କାଳିମା ମୋଟେ ନାହିଁ ହେ ଡାକ ଡାକ ବ୍ରାହ୍ମଣଙ୍କୁ ଡାକ ବ୍ରାହ୍ମଣ ମାନେ ତକ୍ଷକ ବ୍ରାହ୍ମଣ ବେଶୀରେ ଆସି ପହଞ୍ଚିଗଲେ ଏତିକି ବେଳେ ଭାଗବତ ସରିଯାଇଛି ଭାଗବତ ସରିଗଲା ପରେ ରାଜା କରିବେ ପାରଣା ଏ ପ୍ରଜାମାନେ ସାତ ଦିନ ଅନଶନ କଲା ପରେ ରାଜା କରିବେ ପାରଣା ଫଳମୂଳ ସବୁ ଆଣ।

0: ଘୋରେଇତେ ଇଏ କୀଟ ନୁହଁ,
1: ନାଇଁ ତ
0: ତକ୍ଷକ କୀଟ ରୂପରେ ପ୍ରବେଶ କରିଛି। ଆଶା ତକ୍ଷକ ଦଂଶନ କର, ମୁଁ ତମକୁ ସ୍ୱାଗତ କରୁଛି, ଆଉ ବିଳମ୍ବ କର ନାହିଁ।

ଆସୁନି ସମାଜ ଫଣା ରୂପକ ଛତ୍ର ଟେକି ଦେଇଛି ତକ୍ଷକ ରାଜାଙ୍କ ମସ୍ତକ ଉପରେ। ରାଜାଙ୍କୁ ଆଉ କେହି ଦେଖିବାକୁ ପାଉନାହାନ୍ତି, କେବଳ ଦୂରରେ ଥାଇ ଲୋକ ଦେଖିଲେ ଶୁଣିଲେ। କଣ ଦେଖିଲେ କଣ ଶୁଣିଲେ ଆଜି।

ହୁଏ ତ ତିନି ଥର ତକ୍ଷକ ଦଂଶନ କରିଛି। ପ୍ରତିଥର ଦଂଶନ କଲାବେଳେ ଜ୍ୟୋତିର୍ବୟ ରେଖା ପରମ ପରମ ବ୍ରହ୍ମଙ୍କର ଝଲସି ଉଠିଛି ରାଜାଙ୍କ ଚକ୍ଷୁ। ତିନୋଟି ହରି ଶବ୍ଦ ରାଜା କହିଛନ୍ତି, ହରି ହରି ହରି ତିନି ଥର କହିଛନ୍ତି। ଆଚ୍ଛା, ଆଧ୍ୟାତ୍ମିକ ଆଧି ଦୈବିକ ଆଧି ଭୌତିକ ଏ ତ୍ରିତାପକୁ ଧ୍ୱଂସ କରିବା ପାଇଁ ତିନି ଥର ତକ୍ଷକ ଦଂଶନ କରିଛି। ତିନି ଥର ପରମ ବ୍ରହ୍ମଙ୍କ ଜ୍ୟୋତିର୍ମୟ ଆଭା ରାଜାଙ୍କ ଆଖି ଆଗରେ ଝଲସି ଉଠିଛି। ଏତତ୍ ବ୍ୟତୀତ କାୟିକ ବାଚିକ ମାନସିକ ତିନୋଟି ପାପ ତିନୋଟି ତାପ ଆକୁ ଧ୍ୱଂସ କରିବା ପାଇଁ ତିନି ଥର ତକ୍ଷକ ଦଂଶନ କରିଛି। ତିନି ଥର ହରିଶବ୍ଦ କରିଛନ୍ତି। ଆଚ୍ଛା, ସୁଖ

ଶୁଣୁଥିଲେ ପାଲା ପରୀକ୍ଷିତ ଉଦ୍ଧାର ପରିବେଷଣ କରିଥିଲେ ଶିଳ୍ପୀ। ପ୍ରଚାର କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ରାଜା ହିନ୍ଦୁସ୍ତାନୀର।

ଅତଟି ସୂଚନା ଆକାଶବାଣୀ ବାରିପଦା ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ସକାଳ 5:55 ମିନିଟରେ। ସେତେବେଳେ ପର୍ଯ୍ୟନ୍ତ ଶୁଭରାତ୍ରୀ ସହ ବିଦାୟ ନେଉଛୁ। ଜୟ ହିନ୍ଦ।